ଆକାଶବାଣୀ ବାରିପଦା। ଆଜି ଗୁରୁବାର 1948 ଶତାବ୍ଦୀର ବୈଶାଖ 24 ଦିନ, ତଦନୁଯାୟୀ 2026 ମସିହା ମେ ମାସର 14 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:57।

ବୁଦ୍ଧି ବା ସୁଯୋଗ ବଳରେ ନୁହେଁ, ଏକାଗ୍ରତା ଓ ଅଧ୍ୟବସାୟ ବଳରେ ହିଁ ସଫଳତା ହାସଲ ହୁଏ। ମନୁଷ୍ୟ ଯାହା ହାସଲ କରେ ତାହା ଯଦି ସମାଜର କୌଣସି କାମରେ ନ ଲାଗିଲା ତେବେ ତାହାର କୌଣସି ମୂଲ୍ୟ ନାହିଁ।

ଏଥିସହିତ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ସେଲୁ ମହାନ୍ତି, ଲୋପିତା ମିଶ୍ର, ସନ୍ତୋଷ କୁମାର କର, ଶୈଳଭମା ମହାପାତ୍ର, ଅଲେଖ ଚନ୍ଦ୍ର ସାମଲ ଏବଂ ନମିତା ଅଗ୍ରୱାଲ। ଗୀତଗୁଡ଼ିକ ଥିଲା ଦୁର୍ଗାଚରଣ ପଟ୍ଟନାୟକ, ଗୁରୁକୃଷ୍ଣ ଗୋସ୍ୱାମୀ, ମହେଶ୍ୱର ପଣ୍ଡା, ଲକ୍ଷ୍ମୀପ୍ରିୟା ରଥ, ରୁଦ୍ରପ୍ରସାଦ ମହାନ୍ତି ଏବଂ ବିଜୟ ମଲ୍ଲଙ୍କ ରଚନାରୁ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ, ଟିକେ ପରେ।

ମଣିଷର ଜୀବନ କାଳ ସର୍ବଦା ଆରାମଦାୟକ ଭାବେ ଅତିବାହିତ ହେବ ବୋଲି ଆଶା କରିବା ଉଚିତ ନୁହେଁ। ଏହା ସୁଖ ଦୁଃଖ ବା ଉତ୍ଥାନ ପତନର ସମଷ୍ଟି। ଅନେକ ସମୟରେ ଖରାପ ପରିସ୍ଥିତିର ସମ୍ମୁଖୀନ ହେଲେ ମଣିଷ ହତାଶ ହୋଇପଡ଼ି ଜୀବନ ଉପରୁ ଆଶା ତୁଟାଇ ଦେଇଥାଏ। ମାତ୍ର ଦୁଃଖଦାୟକ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଧୈର୍ଯ୍ୟ ଆବଶ୍ୟକ। ନିଜର ବିଚାରଣା ଶକ୍ତିର ପ୍ରୟୋଗ କରି ସମସ୍ୟାଟିକୁ ଏକ ବୃହତ୍ତର ପରିବେଶକୁ ନେଇଗଲେ ଜୀବନ ପ୍ରତି ଦେଖାଦେଇଥିବା ବିତୃଷ୍ଣା ଦୂର ହୋଇପାରିବ। ଏ ସମ୍ପର୍କରେ ଏକ ସୁନ୍ଦର ଉଦାହରଣ ଅଛି। ଥରେ ଜଣେ ତତ୍ତ୍ୱଦର୍ଶୀ ବୟସ୍କ ବ୍ୟକ୍ତି ଗୋଟିଏ ସୁନ୍ଦର ହ୍ରଦ କୂଳରେ ଥିବା ବରଗଛ ମୂଳରେ ବସି ଅତି ଆନନ୍ଦରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ। ଏହି ସମୟରେ ନାନା ପ୍ରକାର ସମସ୍ୟାରେ ଜଡ଼ିତ ହୋଇପଡ଼ିଥିବା ଜଣେ ଯୁବକ ତାଙ୍କ ନିକଟକୁ ଆସି ତାହାର ଦୁଃଖର ଅବତାରଣା କଲା। ଯୁବକଟି ସହ କିଛି ସମୟ କଥାବାର୍ତ୍ତା ହେବା ପରେ ଭଦ୍ର ବ୍ୟକ୍ତି ଜଣକ ଯୁବକ ଜଣକୁ କହିଲେ, ନିକଟରୁ ଆଞ୍ଜୁଳାଏ ଲୁଣ ସଂଗ୍ରହ କରି ଆଣ ଓ ତାକୁ

ଏକ ଗ୍ଲାସ୍ ପାଣିରେ ପକାଇ ଘାଣ୍ଟି ଦିଅ। ଯୁବକ ଜଣକ ଆଦେଶ ଅନୁଯାୟୀ ଲୁଣ ଆଣି ଗୋଟିଏ ଗ୍ଲାସ୍ ପାଣିରେ ଘାଣ୍ଟି ଦେଲା। ତାପରେ ସେହି ଲୁଣ ମିଶା ପାଣିକୁ ପିଇବା ନିମିତ୍ତ ଯୁବକ ଜଣକ ଭଦ୍ର ବ୍ୟକ୍ତି କହିଲେ। ଯୁବକଟି ସେ ପାଣିକୁ ପାଟିରେ ପୁରାଇବା ମାତ୍ରେ ଭ୍ରୁକୁଞ୍ଚନ ପୂର୍ବକ ଥୁ ଥୁ କରି ପାଣିକୁ ଫୋପାଡ଼ି ଦେଲା। ଭଦ୍ର ବ୍ୟକ୍ତି ପଚାରିଲେ, କ'ଣ ଅସୁବିଧା ହେଲା? ଯୁବକଟି କହିଲା, ଆଜ୍ଞା, ଏହା ଅତି ଖରାପ ଲାଗୁଛି। ପିଇବା ତ ଦୂରର କଥା, ଏହି ଲୁଣିଆ ପାଣିକୁ ପାଟିରେ ଦେବା ମଧ୍ୟ ଅସମ୍ଭବ। ଏଥର ଭଦ୍ର ବ୍ୟକ୍ତି ଜଣଙ୍କ ଯୁବକଙ୍କୁ ଆଉ ଆଞ୍ଜୁଳାଏ ଲୁଣ ସଂଗ୍ରହ କରି ଆଣି ନିକଟସ୍ଥ ହ୍ରଦରେ ପକାଇବାକୁ କହିଲେ। ଯୁବକ ତାହା ହିଁ କଲେ। ତାପରେ ଭଦ୍ର ବ୍ୟକ୍ତି ଜଣଙ୍କ ସେହି ହ୍ରଦରୁ ଏକ ଗ୍ଲାସ୍ ପାଣି ଆଣି ପିଇବା ନିମିତ୍ତ ଯୁବକଙ୍କୁ ନିର୍ଦ୍ଦେଶ ଦେଲେ। ଯୁବକ ଜଣକ ତାଙ୍କ କଥା ମାନି ହ୍ରଦରୁ ପାଣି ଆଣି ଆରାମରେ ପିଇଦେଲେ। ଏହା ଦେଖି ଭଦ୍ର ବ୍ୟକ୍ତି ପଚାରିଲେ, କ'ଣ ପାଣି ଲୁଣିଆ ଲାଗୁନାହିଁ? ଯୁବକ ଜଣକ ସହାସ୍ୟ ବଦନରେ ନା ବୋଲି କହିଲେ। ତାପରେ ଭଦ୍ର ବ୍ୟକ୍ତି ଜଣକ ଯୁବକ ଜଣକୁ ଡାକି ନେଇ ଗଛ ତଳେ ନିଜ ପାଖରେ ବସାଇଲେ ଓ ତାର ପିଠିକୁ ଆଉଁସି ଦେଇ କହିଲେ, ବାବୁରେ, ଜୀବନରେ ସମ୍ମୁଖୀନ ହେଉଥିବା ସମସ୍ୟା ବା ଯନ୍ତ୍ରଣା ଗୁଡ଼ିକ ଠିକ୍ ତୁମେ ପାଣିରେ ମିଶାଇ ଏହି ଲୁଣ ପରି, ଏହାଠାରୁ ବେଶୀ ନୁହେଁ କି କମ୍ ନୁହେଁ। ତୁମେ ଦେଖ, ଯେତେବେଳେ ଲୁଣ ତକ ଗୋଟିଏ ଗ୍ଲାସ୍ ପାଣିରେ ମିଳାଇ ଯାଉଛି, ସେ ପାଣିକୁ ପାଟିରେ ଦେବା ଅସମ୍ଭବ ହୋଇପଡ଼ୁଛି। ମାତ୍ର ସେହି ଲୁଣ ହ୍ରଦ ମଧ୍ୟରେ ମିଳାଇଗଲେ ହ୍ରଦର ପାଣି ବିଲକୁଲ ଲୁଣିଆ ଲାଗୁନାହିଁ। ଠିକ୍ ସେହିପରି ତୁମେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକ ବର୍ତ୍ତମାନ ପାଇଁ ହୁଏତ କଠିନ ବୋଲି ମନେ ହୋଇପାରେ, ମାତ୍ର ତୁମର ସମୁଦାୟ ଜୀବନକାଳ ସହ ତୁଳନା କଲେ ଏଗୁଡ଼ିକ ଅତି ନଗଣ୍ୟ ମନେ ହେବ। ପୁନଶ୍ଚ ତୁମେ ତୁମ ସମ୍ମୁଖରେ ସମସ୍ୟା ଗୁଡ଼ିକ ନ ରଖି ଏ ସୃଷ୍ଟିର ମାଲିକ ପରମ କାରୁଣିକ ଭଗବାନଙ୍କ ସମ୍ମୁଖରେ ରଖିଦିଅ, ସେ ହିଁ ସେଗୁଡ଼ିକର ସମାଧାନ କରିବେ। ମନେ ରଖ, ଜୀବନରେ କେବେ ହେଲେ ତୁମର ସମସ୍ୟା ଗୁଡ଼ିକ କେତେ ବିରାଟ ସେ କଥା ଭଗବାନଙ୍କୁ କୁହ ନାହିଁ, ବରଂ ତୁମେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକୁ କୁହ ଯେ ମୋ ଭଗବାନ ସବୁଠାରୁ ମହାନ, ସେ ଯେତେବେଳେ ମୋ ପାଖେ ପାଖେ ଅଛନ୍ତି ତୁମେ ସବୁ ମୋର କିଛି କରିପାରିବ ନାହିଁ। ଭଦ୍ର ବ୍ୟକ୍ତିଙ୍କ ଉପଦେଶ ସବୁ ଶୁଣିବା ପରେ ଯୁବକ ଜଣକ ଆଶ୍ୱସ୍ତ ହେଲେ, ତାଙ୍କର ସମସ୍ତ ଚିନ୍ତା ଅପସରିଗଲା ଓ ସେ ଅତ୍ୟନ୍ତ ଆନନ୍ଦରେ ବିଦାୟ ନେଲେ। ତେଣୁ ପ୍ରକୃତରେ ଜୀବନର ମଧୁରତା ବା ତିକ୍ତତା ଆମେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକ ଉପରେ ନୁହେଁ, ବରଂ ସେହି ସମସ୍ୟା ଗୁଡ଼ିକୁ ଆମେ କେଉଁ ମନୋବୃତ୍ତିରେ ବିଚାର କରୁଛୁ ତା ଉପରେ ହିଁ ନିର୍ଭର କରିଥାଏ।

ପୁଅ କାନ୍ଦିବା ଶବ୍ଦରେ ମୁନିଙ୍କ ଧ୍ୟାନ ଭାଙ୍ଗିଗଲା। ନିଜ ଗଳାରେ ସାପ ଦେଖି ଆସନରୁ ଉଠି ଗଳାରୁ ସାପକୁ କାଢ଼ି ପକେଇଲେ। ପୁଅଠାରୁ ସବୁ ଶୁଣି ମୁନି ପୁଅକୁ କହିଲେ, ରାଜାଙ୍କ ଅଳ୍ପ ଅପରାଧ ପାଇଁ ଏତେ ବଡ଼ ଦଣ୍ଡ ଦେଲୁ। ସେ ଧାର୍ମିକ ରାଜା, ତାଙ୍କୁ ଏପରି ଦଣ୍ଡ ଦେବା ଉଚିତ ନଥିଲା। ସେ ରାଜାଙ୍କ ଅନ୍ତେ ରାଜ୍ୟ ଅରାଜକ ହୋଇଯିବ, ତାଙ୍କର ଭୋକ ଶୋଷ ବେଳେ ତୋର ତାକୁ ଶାନ୍ତି କରାଇବା କଥା। ଏହାପରେ ମୁନି କୃଷ୍ଣଙ୍କୁ ମନେ ମନେ ଧ୍ୟାନ କଲେ, ପୁଅର ଦୋଷ ପାଇଁ କ୍ଷମା ମାଗିଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 35ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା କରିଥିଲେ ରାଖାଲ ଚନ୍ଦ୍ର ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଧାନ କିଣ୍ଡାରେ ଶତକଡ଼ା 85 ଭାଗ ଧାନ ପାଚିଗଲା ପରେ ଓ ହଳଦିଆ କିମ୍ବା ସୁନା ରଙ୍ଗର ହୋଇଗଲେ ଅମଳ କରନ୍ତୁ, ନଚେତ ଧାନ ଝଡ଼ି ପଡ଼ିବାର ସମ୍ଭାବନା ଥାଏ। ଧାନ ଅମଳ ପରେ ଦିନକୁ 8 ଘଣ୍ଟା 2-3 ଦିନ ସିମେଣ୍ଟ ଚଟାଣ କିମ୍ବା 200 μ କଳା ପଲିଥିନ ଉପରେ 2.5 cm ଉଚ୍ଚରେ ଶୁଖାଇଦେଲେ ଆର୍ଦ୍ରତା ଶତକଡ଼ା 14 ଖସିଆସେ। ବର୍ତ୍ତମାନ ସମୟରେ ମାଟିର ଆର୍ଦ୍ରତାକୁ ବିନିଯୋଗ କରି ଖରାଟିଆ ଚାଷ କରିଦିଅନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ଅସ୍ଥାୟୀ ଛପର ଦ୍ୱାରା ପନିପରିବା ଚାରା ଓ ଫଳ ଗଛକୁ ଉଚ୍ଚ ତାପମାତ୍ରାରୁ ରକ୍ଷା କରନ୍ତୁ। ପବନରୁ ଆମ୍ବକୁ ରକ୍ଷା କରିବା ପାଇଁ ଆମ୍ବ ଗଛରେ ଜାଲ ଲଗାନ୍ତୁ। ଡାଳୁଆ ଧାନ କିଣ୍ଡାରେ ଶତକଡ଼ା 85 ଭାଗ ଧାନ ପାଚିଯାଇଥିଲେ ଶୀଘ୍ର ଅମଳ କରିନିଅନ୍ତୁ। କଟା ହୋଇଥିବା ଧାନକୁ ଖଳା କିମ୍ବା ସୁରକ୍ଷିତ ସ୍ଥାନକୁ ନେଇ ସାଇତି ରଖନ୍ତୁ। ବର୍ତ୍ତମାନ ସମୟରେ ଅଧିକ ତାପମାତ୍ରା ଓ ମଝିରେ ମଝିରେ କାଳବୈଶାଖୀ ବର୍ଷା ଯୋଗୁଁ ଧାନ ଫସଲରେ ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ଏବଂ ଧଳାପିଠିଆ ଗଛଡିଆଁ ପୋକ ଲାଗିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ବୁଦା ପ୍ରତି 5-10 ପୋକ ଦେଖାଦେଲେ ଶୁଖିଲା ପାଗ ଦେଖି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 120 ଗ୍ରାମ ପାଇମେଟ୍ରୋଜିନ୍ ନାମକ କୀଟନାଶକ କିମ୍ବା 80 ଗ୍ରାମ ଡାଇନୋଟି ଫ୍ୟୁରାନ୍ ନାମକ କୀଟନାଶକ କିମ୍ବା 60 ଗ୍ରାମ ଫ୍ଲୋନିକା ମିଡ୍ ନାମକ କୀଟନାଶକ 100 ମିଲିଲିଟର ଟ୍ରାଇଫ୍ଲୁମେଜୋ ପାଇରିନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ବୁଦା ମୂଳକୁ ଲକ୍ଷ୍ୟ କରି ସିଞ୍ଚନ କରନ୍ତୁ। ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ପୋକ ପାଇଁ ଅନୁମୋଦିତ 2 କୀଟନାଶକ ମଧ୍ୟରୁ ଯେଉଁଠି ବି ଗୋଟିଏକୁ ବାରମ୍ବାର ବ୍ୟବହାର ନ କରି ସଠିକ୍ ମାତ୍ରାରେ ଅଦଳ ବଦଳ କରି ବ୍ୟବହାର କରନ୍ତୁ। ଲଗାତାର ଶୁଖିଲା ପାଗ ପରେ ବର୍ଷା ହେଲେ ମକା ଫସଲରେ ଫଲ୍ ଆର୍ମିୱାର୍ମ ଲାଗିବାର ସମ୍ଭାବନା ଥାଏ। ଏହା ନିରାକରଣ ପାଇଁ ଏକର ପ୍ରତି ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% SG 80 ଗ୍ରାମ କିମ୍ବା କ୍ଲୋରା ଟାନିଲିପ୍ରୋଲ 18.5% AC 80 ମିଲିଲିଟର 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଆଖୁରେ କଳାଛାଟ ରୋଗ ନ ହେବା ପାଇଁ ବିହନ ଲଗାଇବା ସମୟରେ ପୁଆକୁ ଲିଟର ପ୍ରତି

0: ରୁ 1.5 ଗ୍ରାମ କାର୍ବେଣ୍ଡାଜିମ୍ ଦ୍ରବଣରେ 15-20 ମିନିଟ ବୁଡ଼ାଇ ରଖି ଲଗାଇବା ଉଚିତ। ପ୍ରାଥମିକ ଅବସ୍ଥାରେ ଏହି ରୋଗର ନିରାକରଣ ପାଇଁ ରୋଗାକ୍ରାନ୍ତ ଅଂଶକୁ ସଂଗ୍ରହ କରି ଦୂରରେ ଫୋପାଡ଼ି ଦିଅନ୍ତୁ। ରାସାୟନିକ ଉପାୟରେ ଏହାର ନିରାକରଣ ପାଇଁ ଶୁଖିଲା ପାଗ ଦେଖି ଏକର ପ୍ରତି 600 ଗ୍ରାମ କାର୍ବୋସ୍କିନ୍ ଓ ଥିରାମର ମିଳିତ ଫିମ୍ପିନାଶକକୁ ପତ୍ର ସିଞ୍ଚନ କରନ୍ତୁ। ବାଇଗଣ ଓ ବିଲାତି ବାଇଗଣ ଫସଲରେ ଗଣ୍ଠି ଏବଂ ଫଳବିନ୍ଧା ପୋକର ପରିଚାଳନା ପାଇଁ ପ୍ରଥମେ ଜମିରୁ ଆକ୍ରାନ୍ତ ଡାଳ ପତ୍ର ଓ ଫଳଗୁଡ଼ିକୁ ସଂଗ୍ରହ କରି ଦୂରରେ ନଷ୍ଟ କରିଦିଅନ୍ତୁ। ଏକର ପ୍ରତି ଲ୍ୟୁସିନ୍ ଲୋର୍ ଥିବା ସଙ୍ଗ ଆକର୍ଷକ ଯନ୍ତାରୁ 20ଟି ରଖନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ଫସଲରେ ଯଦି ଶତକଡ଼ା 4 ଭାଗ ଅଗ ଝାଉଁଳା ବା ଶତକଡ଼ା 14 ଭାଗ ପୋକଡ଼ା ଫଳ ଦେଖୁଛନ୍ତି ତେବେ ଏକର ପ୍ରତି 75 ମିଲିଲିଟର ସ୍ପିନୋସାଇଡ୍ କିମ୍ବା 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହି କୀଟନାଶକ ମଧ୍ୟରୁ ଯେକୌଣସି ଗୋଟିଏକୁ ବାରମ୍ବାର ପ୍ରୟୋଗ ନ କରି ଅଦଳ ବଦଳ କରି 15 ଦିନ ଅନ୍ତରରେ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ।
1: ଏଥିରେ ଶୁଣନ୍ତୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଏସବୁ ଜିଲ୍ଲାମାନଙ୍କରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ଅବଶିଷ୍ଟ ଜିଲ୍ଲାର ପାଗ ଶୁଖିଲା ରହିବ। ତେବେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ଘଣ୍ଟା ପ୍ରତି 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅନୁଗୁଳ, ଢେଙ୍କାନାଳ, କଟକ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ଘଣ୍ଟା ପ୍ରତି 30-40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦରେ ଲେଖରେ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକ କୃଷ୍ଣପ୍ରସାଦୋପାଧ୍ୟାୟ। आर्थिक विषयिकया मंत्री परिषद समित्या अस्मै विपणन सत्राय 14 ग्रैष्मिक सस्यानां MSP न्यूनतम समर्थन मूल्यानि वर्धयितुं अनुमोदितम्। नवदेहल्यां केंद्रीय मंत्रिसभा सभायाः अनन्तरं प्रसार माध्यमान् संबोधयन् सूचना प्रसारण मंत्री अश्विनी वैष्णवः अवदत् यत् अनेन निर्णयेन उत्पादकेभ्यः तेषां उत्पादानां कृते लाभप्रदम मूल्यम सुनिश्चितम भविष्यति।
3: खरीफ के लिए जो फैसला लिया गया उसमें जितने भी खरीफ के क्रॉप्स हैं उन सब में कॉस्ट प्लस 50% या 50 से अधिक टोटल 260,000 करोड़ रुपए किसानों को पे आउट जाएगा इस पूरे फैसले से। और इस साल का एनुअल खरीफ प्रोक्योरमेंट होगा 824 लाख मेट्रिक टन LMT।
2: अस्य सत्रस्य विपणन कालाय ग्रैष्मिक सस्यानां न्यूनतम समर्थन मूल्यानां वृद्धिं स्वीकृत्य नवदेहल्यां केन्द्रीय मन्त्रिसभायाः निर्णयः देशे कोटिशः खाद्यप्रदायकेभ्यः स्वोत्पादानां उचितं लाभप्रदं च मूल्यं प्राप्नुयात् इति सुनिश्चितं करिष्यतीति प्रधानमन्त्रिणा नरेन्द्रमोदिना उक्तम्। प्रधानमंत्री नरेंद्र मोदी श्वस्तनादारभ्य अस्य मासस्य 20 दिनांक पर्यन्तं UAE, नेदरलैंड, स्वीडन, नॉर्वे, इटली इत्येतेषां देशानां यात्रायां भविष्यति। विदेश मंत्रालयस्य सचिवः CB जॉर्जः सूचितवान् यत् पञ्चराष्ट्राणां भ्रमणस्य प्रथमपादे श्रीमोदी UAE अध्यक्षं शेख मोहम्मद बिन जायद अल नह्यान इत्यनेन सह मिलिष्यति। सः अवदत् यत् उभावपि नेतारौ द्विपाक्षिक विषयेषु विशेषतः ऊर्जा सहकारे परस्पर हितस्य क्षेत्रीय अन्ताराष्ट्रिय विषयेषु च विचार विनिमयं करिष्यतः। अद्य नवदेहल्यां ब्रिक्स विदेश मंत्रिमंडलस्य द्विवार्षिकं सम्मेलनम् आरभ्यते। सम्मेलनस्य अध्यक्षः विदेशमंत्री S. जयशंकरः भविष्यति। ब्रिक्स देशानां

ସଂସ୍କୃତରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ବାରିପଦା। ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ।

ସକାଳ 7:25ରେ ସାନ୍ତାଳି ଆଖଡ଼ା, ସୁଗମ ସଙ୍ଗୀତ ସକାଳ 7:55ରେ, ସକାଳ 8:15ରେ ଗୀତାଞ୍ଜଳି। ଦିନ 12ଟାରେ ଝୁମର ଗୀତ ପରିବେଷଣ କରିବେ ଶିଳ୍ପୀ ଜଗନ୍ନାଥ ବଳ ଏବଂ ସାଥୀ କଳାକାର। ଦିନ 1:20ରେ କାର୍ଯ୍ୟକ୍ରମ ମହିଳା ମହଲ। ଅପରାହ୍ନ 5:30ରେ ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଭକ୍ତିଗୀତ ସନ୍ଧ୍ୟା 6ଟାରେ, ସୁଗମ ସଙ୍ଗୀତ ସନ୍ଧ୍ୟା 6:15। ଆଦିବାସୀ ସଙ୍ଗୀତ କ୍ରମରେ ସାନ୍ତାଳୀ ଗୀତ ରାତି 7ଟାରେ ପରିବେଷଣ କରିବେ ଶିଳ୍ପୀ ହରିଶ୍ଚନ୍ଦ୍ର ହାଁସ୍ଦା ଏବଂ ସାଥୀ କଳାକାର। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଲାଇଭ୍ ଫୋନ୍ ଇନ୍ ଚାଷବାସ ରାତି 7:30। ଆପଣମାନଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ରାତି 8ଟାରେ। ରାତି 8:30 ଶ୍ରୋତାବନ୍ଧୁମାନଙ୍କର ଚିଠିପତ୍ରର ଉତ୍ତରକୁ ନେଇ କାର୍ଯ୍ୟକ୍ରମ ସମୀପେଶୁ। ଗୀତ ଅତୀତ ରାତି 8:40। ରାତି 10ଟାରେ ଦାସକାଠିଆ, ଆଜି ଏଥିରେ ଶବରୀ ଉଦ୍ଧାର ପରିବେଷଣ କରିବେ ଶିଳ୍ପୀ ଦେବେନ୍ଦ୍ରନାଥ ଦାସ ଏବଂ ସାଥୀ କଳାକାର। ଏକକ କଥାଚିତ୍ର କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ରାତି 10:30। ଶ୍ରୋତାବନ୍ଧୁ, ଏଥିରେ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତରେ ଡିପ୍ ଫେକ୍ ଏବଂ ଅଭିନବ ଗବେଷଣା ସୁଦୃଢ଼ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭାରତ ଇନୋଭେଟର୍ସ 2026 ଅନ୍ତର୍ଗତ ଇଣ୍ଡଷ୍ଟ୍ରି ଲିଡର୍ସ ଗୋଲ୍ଡ ଟେବୁଲ୍ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଛନ୍ତି, ଦେଶ କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଆଦି କ୍ଷେତ୍ରରେ ବିଶ୍ୱସ୍ତରୀୟ ସମାଧାନ ପ୍ରସ୍ତୁତ କରୁଛି। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଦେଶ ଆଜି ବିଶ୍ୱର ଏକ ବିଶ୍ୱସ୍ତ ପ୍ରଯୁକ୍ତି ସହଭାଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିଛି। ବିକଶିତ ଭାରତ ଆଡ଼କୁ ଅଗ୍ରସର ହେବା ସହ ଭାରତ ସମଗ୍ର ବିଶ୍ୱ ପାଇଁ ସମାଧାନ ସହ ନିର୍ମାଣ କରିବାରେ ବିଶ୍ୱାସ କରେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭୁବନେଶ୍ୱରରେ କଲରାପତରିଆ ବାଘ ସଂରକ୍ଷଣ ଓ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମର ଶୀର୍ଷକ ହେଉଛି ମାନବ ଅଧ୍ୟୁଷିତ ବାତାବରଣରେ ସହାବସ୍ଥାନ। ଏଥିରେ କଲରାପତରିଆ ବାଘ ସଂରକ୍ଷଣ ପାଇଁ କାର୍ଯ୍ୟକାରୀ ହେଉଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଆଲୋଚନା ସହ ଜୈବ ବିବିଧତା ସଂରକ୍ଷଣ ପଦକ୍ଷେପଗୁଡ଼ିକର ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦିଆଯିବ। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସଂରକ୍ଷଣ ସଫଳତା, ଆହ୍ୱାନ ଓ ପ୍ରୟାସ ପ୍ରଦର୍ଶନ କରାଯିବ। ରାଜ୍ୟରେ ଉନ୍ନତମାନର ଦକ୍ଷତା ବିକାଶ ପାଇଁ ଭିତ୍ତିଭୂମିର ସମ୍ପୂର୍ଣ୍ଣ ବିନିଯୋଗ କରିବା ଉପରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଶ୍ୱ ଦକ୍ଷତା ଭଳି ବିଶ୍ୱସ୍ତରୀୟ ମଞ୍ଚ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି। ରାଜ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏପର୍ଯ୍ୟନ୍ତ 9000ରୁ ଅଧିକ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ନିଯୁକ୍ତି ହାର 99%ରୁ ଅଧିକ ରହିଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ 2025-26 ବିପଣନ ଋତୁରେ ରବି ଫସଲ ଧାନ କ୍ରୟ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି, ଆଜିଠାରୁ ଜୁନ୍ 30 ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ଧାନ କ୍ରୟ କରାଯିବ। ଶ୍ରୀମତୀ ଗର୍ଗ ଧାନ କ୍ରୟ ବ୍ୟବସ୍ଥାର ସୁପରିଚାଳନା ନେଇ ଗୁରୁତ୍ୱ ଦେବା ସହ ଧାନ ସଂଗ୍ରହ ସମ୍ପର୍କରେ ସୂଚନା, ଶିକ୍ଷା, ଯୋଗାଯୋଗ ମାଧ୍ୟମରେ ପ୍ରଚାର ପ୍ରସାର କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

0: ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ଖର୍ଚ୍ଚର ହିସାବ ଏବଂ ରାଜସ୍ୱ ଆଦାୟ ସମ୍ପର୍କରେ ଆଲୋଚନା ପାଇଁ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପଞ୍ଚାୟତିରାଜ, ଆଇନ ଆଦି କେତେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ବିଶ୍ୱବ୍ୟାଙ୍କର ଏକ ପ୍ରତିନିଧି ଦଳ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ମୂଲ୍ୟ ଶୃଙ୍ଖଳ ସୁଦୃଢ଼ କରିବା ବିଷୟରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଶିଳ୍ପ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରି ବିଶ୍ୱସ୍ତରୀୟ ସୁଦୃଢ଼ ଖଣିଜ ପରିବେଶ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଶ୍ରମ ପ୍ରବର୍ତ୍ତନ ବିଭାଗ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଅଧୀନରେ ନିୟୋଜିତ ଠିକାଦାରମାନଙ୍କ ମଧ୍ୟରେ ଶ୍ରମ ନିୟମାବଳୀ ଏବଂ ଶ୍ରମିକ କଲ୍ୟାଣକାରୀ ପଦକ୍ଷେପ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କର୍ମଶାଳା ଆୟୋଜିତ ହୋଇଯାଇଛି। କର୍ମଶାଳାରେ ଶ୍ରମିକମାନଙ୍କ କଲ୍ୟାଣ, ସୁରକ୍ଷା ନିୟମ, ଠିକ୍ ସମୟରେ ମଜୁରୀ ପ୍ରଦାନ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଭଦ୍ରକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଟମା ପକ୍ଷରୁ ବିପର୍ଯ୍ୟୟ ହ୍ରାସ ଲିଙ୍ଗଗତ ମୁଖ୍ୟ ଧାରାକରଣ ଶୀର୍ଷକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ମହିଳା, କିଶୋରୀ ଓ ଭିନ୍ନକ୍ଷମଙ୍କୁ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଏବଂ ମହିଳାଙ୍କ ପ୍ରତି ହିଂସା ଆଚରଣ ବିରୋଧରେ ସଚେତନତା ସୃଷ୍ଟି କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ବେଜୁଗୁଡ଼ା ଗ୍ରାମରେ ଭଲ ବର୍ଷା ଓ ଫସଲ ହେବା ନେଇ ଆୟୋଜିତ ବାଲିଯାତ୍ରା ଉଦ୍ଯାପିତ ହୋଇଛି। 24 ବର୍ଷ ବ୍ୟବଧାନରେ ଆୟୋଜିତ ହୋଇଥିବା ଏହି 9 ଦିନିଆ ବାଲିଯାତ୍ରାରେ ଆଉଳିଗୁମା ଇନ୍ଦ୍ରାବତୀ ନଦୀରୁ ବାଲି ସଂଗ୍ରହ କରାଯାଇ ପୂଜା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ 3 ଦିନିଆ ଅଷ୍ଟମ ବୀରବିକ୍ରମ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଏଭଳି ପ୍ରତିଯୋଗିତା ଶିକ୍ଷଣୀୟ ବାର୍ତ୍ତା ଦେବା ସହ ସମାଜକୁ ସଚେତନ ଓ ସମୃଦ୍ଧ କରିଥାଏ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି। ବରଗଡ଼ ଜିଲ୍ଲା ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ 3 ଦିନିଆ ଲୋକରଞ୍ଜନୀ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟର ଯୁବ କଳାକାରମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ତେବେ ଆସନ୍ତା 2-3 ଦିନ ମଧ୍ୟରେ ତାପମାତ୍ରା 2-5 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକାଲି ଟିଟିଲାଗଡ଼ଠାରେ ସର୍ବାଧିକ ତାପମାତ୍ରା 40.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ମାନସିକ ଆବେଗ ପ୍ରବଣତା ରୋଗ ଆଲୋଚନା କରିଛନ୍ତି ଡାକ୍ତର ସତ୍ୟକାମ ମହାପାତ୍ର।
2: ମାନସିକ ଆବେଗ ପ୍ରବଣତା ରୋଗ ଏକ ପ୍ରକାରର ମନସ୍ତାତ୍ତ୍ୱିକ ସମସ୍ୟା ଯେଉଁଥିରେ କେତେକ ନିର୍ଦ୍ଦିଷ୍ଟ କାମ କରିବା ପାଇଁ ବ୍ୟକ୍ତିର ମନରେ ବାରମ୍ବାର ଭାବନା ଆସିଥାଏ, ଯେଉଁ ଭାବନାକୁ ସେ ନିୟନ୍ତ୍ରଣ କରିପାରେ ନାହିଁ ଏବଂ ଏସବୁ କାମ କରିବା ପାଇଁ ସେ ବାଧ୍ୟ ହୋଇଥାଏ। କ୍ରମେ ସେ ରୋଗୀ ପାଲଟି ଯାଇଥାଏ, ଯେପରି ଅନାବଶ୍ୟକ ମିଛ କହିବା, ଉଧାର ମାଗିବା, ବିନା କାରଣରେ ରାଗିବା, ଚୋରି କରିବା ଆଦି। ଏଥିମଧ୍ୟରୁ ପ୍ରମୁଖ ହେଲା ବାରମ୍ବାର ଚୋରି କରିବା ପାଇଁ ଇଚ୍ଛା ହେବା। ଏହି ଇଚ୍ଛାକୁ ଲୋକ ଆଦୌ ନିୟନ୍ତ୍ରଣ କରିପାରେ ନାହିଁ। ଏପରି ଇଚ୍ଛା ମନରେ ଆସିଲେ ରୋଗୀ ଅତ୍ୟଧିକ ବ୍ୟତିବ୍ୟସ୍ତ ହୋଇପଡ଼େ। ସେ ଏପରି ଜିନିଷ ଚୋରି କରେ ଯାହା ହୁଏତ ତା ପାଇଁ ଅଦରକାରୀ ହୋଇଥାଏ କିମ୍ବା ତା'ର କୌଣସି ଆର୍ଥିକ ଲାଭ ହୋଇନଥାଏ। ଏହିସବୁ ଜିନିଷକୁ ସେ ଗୋପନୀୟ ଭାବରେ ଫେରାଇ ଦିଏ, ବାଣ୍ଟି ଦିଏ କିମ୍ବା ଲୁଚାଇ ରଖେ। ଅଧିକାଂଶ ରୋଗୀଙ୍କର ଏସବୁ ଜିନିଷ କିଣିବାକୁ ଅର୍ଥ ଥିଲେ ମଧ୍ୟ ସେମାନେ ଚୋରି କରିଥାନ୍ତି। ଚୋରି କରିବା ପୂର୍ବରୁ ବ୍ୟକ୍ତିର ମନରେ ଅତ୍ୟଧିକ ଅସ୍ଥିରତା ଦେଖାଦେଇଥାଏ। ଏହି କାର୍ଯ୍ୟ କରିସାରିବା ପରେ ମନର ଅସ୍ଥିରତା କମିଯାଇଥାଏ। ଅଧିକାଂଶ ରୋଗୀ ପୂର୍ବରୁ କୌଣସି ଯୋଜନା ନ କରି ଚୋରି କରିଥାନ୍ତି। କେତେଜଣ ନିଜର ଏଭଳି କାମ ପାଇଁ ନିଜକୁ ଦୋଷୀ ମନେ କରିଥାନ୍ତି, ଅନୁତାପ କରିଥାନ୍ତି ଓ ମନ ଖରାପ ମଧ୍ୟ କରିଥାନ୍ତି। ଅନେକ ବ୍ୟକ୍ତି ନିଜର କାର୍ଯ୍ୟ ପାଇଁ ନିଜକୁ ଲଜ୍ଜିତ ମଧ୍ୟ ମନେ କରିଥାନ୍ତି। ସେମାନେ ନିଜର ଆତ୍ମୀୟ ଲୋକଙ୍କ ସହିତ ଠିକ୍ ଭାବରେ ସମ୍ପର୍କ ରଖିପାରନ୍ତି ନାହିଁ। ନିଜର ଏଭଳି ବ୍ୟବହାର ଯୋଗୁଁ ସେମାନଙ୍କର ବ୍ୟକ୍ତିତ୍ୱ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଅଧିକାଂଶ ରୋଗୀ ସାଧାରଣତଃ ଦୋକାନରୁ ଚୋରି କରିଥାନ୍ତି, ମାତ୍ର କେତେଜଣ ନିଜର ବନ୍ଧୁ ଓ ପରିବାରରେ ମଧ୍ୟ ଚୋରି କରିବା ପାଇଁ ପଛାନ୍ତି ନାହିଁ। ଅନେକ ସମୟରେ ଏହି ରୋଗୀମାନେ ଚୋରି କଲା ପରେ ଧରାପଡ଼ିଥାନ୍ତି, ଯେଉଁଥିପାଇଁ ସେମାନଙ୍କୁ ଅନେକ ଅପମାନ ସହିବାକୁ ପଡ଼ିଥାଏ। ଅନେକ ଧନୀ ଲୋକ ଅତି ଛୋଟ ଛୋଟ ଜିନିଷ ଚୋରି କରି ଲଜ୍ଜିତ ହୋଇଥାନ୍ତି। କେତେକ ରୋଗୀ ଅପମାନ ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କରିଥାନ୍ତି। ଏହି ରୋଗୀମାନଙ୍କଠାରେ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ସେବନ, ଅବସାଦ ରୋଗ, ମାନସିକ ଉଦ୍ବେଗ ରୋଗ ଦେଖାଯିବାର ଅଧିକ ସମ୍ଭାବନା ଥାଏ। ଏହି ସମସ୍ୟା ଯୋଗୁଁ ରୋଗୀ

0: ସାମାଜିକ ଓ କର୍ମକ୍ଷେତ୍ରରେ ଅନେକ ପ୍ରଭାବ ପଡ଼ିଥାଏ। ମାନସିକ ଆବେଗ ପ୍ରବଣତା ରୋଗ ପ୍ରାୟତଃ କିଶୋର ଅବସ୍ଥାରେ ଆରମ୍ଭ ହୋଇଥାଏ। ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖାଦେଇଥାଏ। ଭାରତବର୍ଷରେ ହଜାର ଜଣ ଲୋକଙ୍କ ମଧ୍ୟରୁ ଛଅ ଜଣଙ୍କଠାରେ ଏହି ରୋଗ ଦେଖାଦେଇଥାଏ। ଶୈଶବ ଅବସ୍ଥାରେ ଅତ୍ୟଧିକ ମାନସିକ ଚାପ ଏହି ରୋଗ ହେବାର ପ୍ରମୁଖ କାରଣ। ନିଜର କୌଣସି ବସ୍ତୁ ହଜିଗଲେ ବା ଆତ୍ମୀୟମାନେ ନିଜଠାରୁ ଦୂରେଇ ଗଲେ ସେମାନେ ସହଜରେ ଭୁଲିପାରନ୍ତି ନାହିଁ ଓ ଏହି କ୍ଷତି ପୂରଣ କରିବା ପାଇଁ ଚୋରି କରିଥାନ୍ତି। ପିଲାଟି ନିଜକୁ ଅଦରକାରୀ ବା ଅବହେଳିତ ମନେ କରେ, ଯାହାଫଳରେ ସେ ଚୋରି କରିବା ଆରମ୍ଭ କରେ। ଏଥିପାଇଁ ସେ ଯଦି କୌଣସି ଦଣ୍ଡ ବା ଶାସ୍ତି ପାଏ ନାହିଁ, ତାର ବ୍ୟବହାର ବଢ଼ିଯାଇଥାଏ। ମସ୍ତିଷ୍କରେ ସେରୋଟୋନିନ୍ ନାମକ ରାସାୟନିକ ପଦାର୍ଥ ମାତ୍ରାରେ ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୋଇପାରେ। କେତେକ କ୍ଷେତ୍ରରେ ଏହା ବଂଶଗତ ମଧ୍ୟ ହୋଇପାରେ। ଏହି ରୋଗ ସମ୍ବନ୍ଧରେ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ଏପରି ରୋଗୀମାନେ ଚୋରି କଲା ପରେ ଧରାପଡ଼ିଲେ ଲୋକମାନେ ସାଧାରଣତଃ ଏମାନଙ୍କୁ ଚୋର ବା ଅପରାଧୀ ବୋଲି ଭାବିଥାନ୍ତି। ମାତ୍ର ସମସ୍ତେ ଜାଣି ରଖିବା ଉଚିତ, ଏହା ଏକ ମାନସିକ ସମସ୍ୟା ଓ ଏହାର ଚିକିତ୍ସା କରିବା ଦରକାର। ଏସବୁ ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିମାନେ ନିଜର ସମସ୍ୟା ବିଷୟରେ କାହା ସହିତ ଆଲୋଚନା କରନ୍ତି ନାହିଁ, କାରଣ ଏସବୁ ଆଲୋଚନା କରିବା ପାଇଁ ବ୍ୟକ୍ତିକୁ ଲାଜ ଲାଗିଥାଏ। କିନ୍ତୁ ଏହି ସମସ୍ୟା ଦେଖାଦେଲେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ। ଏହି ରୋଗର ଚିକିତ୍ସା ପାଇଁ ମନସ୍ତାତ୍ତ୍ୱିକ ଚିକିତ୍ସା ଓ ବ୍ୟବହାରିକ ଚିକିତ୍ସା ପଦ୍ଧତି ମୁଖ୍ୟତଃ ବ୍ୟବହାର କରାଯାଇଥାଏ। ମନର ଭାବନାକୁ ନିୟନ୍ତ୍ରଣ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ଔଷଧ ମଧ୍ୟ ଦରକାର ପଡ଼ିଥାଏ। ଯେଉଁ ରୋଗୀମାନେ ନିଜର ଚୋରି ବ୍ୟବହାର ପାଇଁ ନିଜକୁ ଲଜ୍ଜିତ ବା ଦୋଷୀ ମନେ କରିଥାନ୍ତି, ସେମାନଙ୍କଠାରେ ଚିକିତ୍ସା ଅଧିକ ଲାଭଦାୟକ ହୋଇଥାଏ। ସେମାନେ ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ପ୍ରେରିତ ହୋଇଥାନ୍ତି। ଏହାକୁ ରୋଗ ଭାବି ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରି ଚିକିତ୍ସା କଲେ ରୋଗରୁ ଶୀଘ୍ର ଉପଶମ ମିଳିଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ମାନସିକ ଆବେଗ ପ୍ରବଣତା ରୋଗ। ଆଲୋଚନା କରିଥିଲେ ଡାକ୍ତର ସତ୍ୟକାମ ମହାପାତ୍ର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ଦୁଇଦିନିଆ ବୈଠକ। ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୟୁଏଇରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ବୃଦ୍ଧି କଲେ ସରକାର। ଉତ୍ତରପ୍ରଦେଶରେ ଝଡ଼ବର୍ଷା ଯୋଗୁଁ 43 ଜଣଙ୍କର ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟରେ କୋଲକାତା ନାଇଟ୍ ରାଇଡର୍ସକୁ 6 ୱିକେଟରେ ପରାସ୍ତ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକ ଆଜି ନୂଆଦିଲ୍ଲୀରେ ଆରମ୍ଭ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଦୁଇଦିନିଆ ବୈଠକରେ ଅଧ୍ୟକ୍ଷତା କରିବେ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ବିଭିନ୍ନ ଭାଗିଦାରୀ ଦେଶର ପ୍ରତିନିଧି ମଣ୍ଡଳୀର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରିବେ। ଭାରତ ଗସ୍ତରେ ଆସିଥିବା ଏହି ଅତିଥିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏହି ବୈଠକ ଅବସରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ସମସ୍ୟା ଉପରେ ମତ ବିନିମୟ କରିବେ। ବୈଠକର ଦ୍ୱିତୀୟ ଦିନରେ ବ୍ରିକ୍ସ ଆଟ୍ 20 ନମନୀୟତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ଲାଗି ଗଠନ ପ୍ରକ୍ରିୟା ଶୀର୍ଷକ ଆଲୋଚନାରେ ଏହି ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପରେ ପରେ ଅନ୍ୟ ଏକ ଅଧିବେଶନରେ ଏହି ଅତିଥିମାନେ ବିଶ୍ୱ ସୁଶାସନ ଏବଂ ବହୁବିଧ ବ୍ୟବସ୍ଥାର ସଂସ୍କାର ସମ୍ପର୍କିତ ଅନ୍ୟ ଏକ ଅଧିବେଶନରେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ମିଳିତ ଜାତିସଂଘର ସାଧାରଣ ଅଧିବେଶନର 80ତମ ବୈଠକ ଅବସରରେ ଗତବର୍ଷ 26 ସେପ୍ଟେମ୍ବର ଦିନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଭାରତ ବ୍ରିକ୍ସର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିବାକୁ ଥିବା ଦୃଷ୍ଟିରୁ ଏହି ବୈଠକରେ ମଧ୍ୟ ଅଧ୍ୟକ୍ଷତା କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ସଂଯୁକ୍ତ ଆରବ

ଏମିରେଟ୍ସ ୟୁଏଇ ଗସ୍ତ କରିବେ। ଏ ସମ୍ପର୍କରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ପ୍ରାନ୍ତ ସଚିବ ସିବି ଜର୍ଜ କହିଛନ୍ତି, ଏହି ଗସ୍ତ ଅବସରରେ ଶ୍ରୀ ମୋଦି ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ଆପୋଷ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଦୁଇ ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୀତିକ ଭାଗିଦାରୀକୁ ଆଗେଇ ନେବା ଦିଗରେ ଉଭୟ ନେତା ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଜର୍ଜ କହିଛନ୍ତି। ଗତ ପାଞ୍ଚ ମାସ ମଧ୍ୟରେ ଶ୍ରୀ ମୋଦି ଏବଂ ଶ୍ରୀ ଅଲ୍ ନହ୍ୟାନ୍ଙ୍କ ମଧ୍ୟରେ ଏହା ହେବ ଦ୍ୱିତୀୟ ଦ୍ୱିପକ୍ଷୀୟ ବୈଠକ। ଗତ ଜାନୁଆରୀ ମାସରେ ୟୁଏଇ ରାଷ୍ଟ୍ରପତିଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ଉଭୟ ନେତା ବୈଷୟିକ ଜ୍ଞାନକୌଶଳ, କୃତ୍ରିମ ବୁଦ୍ଧିମତା, ଅର୍ଥନୀତି ଏବଂ ଖାଦ୍ୟ ସୁରକ୍ଷା ଆଦି ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକରେ ମିଳିତ ହୋଇଥିଲେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସରେ ଗସ୍ତ କରିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବା ସହିତ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ ଖ୍ରୀଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଦୁଇ ପ୍ରଧାନମନ୍ତ୍ରୀ ୟୁରୋପୀୟ କମିଶନ୍ର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେନ୍ସଙ୍କ ସହିତ ଏକ ଶିଳ୍ପ ସଂକ୍ରାନ୍ତ ୟୁରୋପୀୟ ଗୋଲ୍ଟେବୁଲ୍ ବୈଠକକୁ ସମ୍ବୋଧିତ କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ କରିବେ। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କୁ ଭେଟିବା ସହିତ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଜର୍ଜ କହିଛନ୍ତି। ବିଜ୍ଞାନ ଏବଂ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ଓ ରୁଷ ସହଯୋଗକୁ ଅଧିକ ସମ୍ପ୍ରସାରିତ କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀ ବୈଠକରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍ଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ମଣ୍ଡଳୀକୁ ସ୍ୱାଗତ କରିବା ଅବସରରେ ସେ ଏହା କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଏକ ଅନିଶ୍ଚିତ ଏବଂ ଅସ୍ଥିର ବୈଷୟିକ ପରିବେଶ ମଧ୍ୟରେ ଦକ୍ଷତା ଓ ବିକାଶର ଗତିଶୀଳତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଉଭୟ ଦେଶ ଗତ କିଛି ବର୍ଷ ମଧ୍ୟରେ ଦ୍ୱିପକ୍ଷୀୟ ଭାଗିଦାରୀ ସମେତ ଅର୍ଥନୈତିକ ଏବଂ ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଥିବା ସମ୍ପର୍କରେ ଅବଗତ ହୋଇଛନ୍ତି। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ଏବଂ ସ୍ୱତନ୍ତ୍ର ତଥା ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀର ଅଗ୍ରଗତି ସମଗ୍ର ସମୀକ୍ଷା କରିବା ଲାଗି ବାର୍ଷିକ ବ୍ରିକ୍ସ ସମ୍ମିଳନୀ ଏକ ଉପଯୁକ୍ତ ମଞ୍ଚ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ବୈଠକରେ ସମ୍ପୃକ୍ତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବା ଲାଗି ସେ ଆଗ୍ରହୀ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କର କାର୍ଯ୍ୟକାଳକୁ ସରକାର ଏକ ବର୍ଷ ବୃଦ୍ଧି କରିଛନ୍ତି। କାର୍ମିକ ଏବଂ ତାଲିମ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଛି, କ୍ୟାବିନେଟ୍ର ନିଯୁକ୍ତି କମିଟି ଶ୍ରୀ ସୁଦଙ୍କର କାର୍ଯ୍ୟକାଳ ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛି। ଚଳିତ ମାସ 24 ତାରିଖରେ ଶ୍ରୀ ସୁଦଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗତକାଲି ନୂଆଦିଲ୍ଲୀଠାରେ ମାଲଦ୍ୱୀପ୍ସର ବୈଦେଶିକ ମନ୍ତ୍ରୀ ଇରୁ ଥିସାମ୍ ଆଦାମଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋୟଲ କହିଛନ୍ତି, ଦୁଇ ଦେଶ ମଧ୍ୟରେ 60 ବର୍ଷର କୂଟନୈତିକ ସମ୍ପର୍କ ପୂର୍ତ୍ତି ଅବସରରେ ଭାରତ ଓ ମାଲଦ୍ୱୀପ୍ସ ମଧ୍ୟରେ ଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ପକ୍ଷ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ବିଶେଷକରି ଭାରତ ମାଲଦ୍ୱୀପ୍ସ ମୁକ୍ତ ବାଣିଜ୍ୟ ରାଜିନାମା, ଦ୍ୱିପକ୍ଷୀୟ ପୁଞ୍ଜିନିବେଶ ରାଜିନାମା, ସ୍ଥାନୀୟ ମୁଦ୍ରା ମାଧ୍ୟମରେ ବାଣିଜ୍ୟ କାରବାରକୁ ପ୍ରୋତ୍ସାହନ ଦେବା ସମେତ ପର୍ଯ୍ୟଟନ, ଡିଜିଟାଲ ନେଣଦେଣ ଏବଂ ବ୍ୟବସାୟିକ ସଂଯୋଗ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଉଭୟ ନେତା ଗୁରୁତ୍ୱ ଦେଇଛନ୍ତି ବୋଲି ଶ୍ରୀ ଗୋୟଲ ସୂଚନା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଚୀନ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ଙ୍କ ସହିତ ଦୁଇଦିନିଆ ସମ୍ମିଳନୀରେ ଯୋଗ ଦେବା ଲାଗି ଗତକାଲି ସନ୍ଧ୍ୟାରେ ବେଜିଂରେ ପହଞ୍ଚିଛନ୍ତି। ଇରାନ୍ ଯୁଦ୍ଧ, ବିଶ୍ୱରେ ଦେଖାଦେଇଥିବା ଶକ୍ତି ସଙ୍କଟ, ବାଣିଜ୍ୟ ସମ୍ପର୍କିତ ସମସ୍ୟା ଓ ତାଇୱାନ ସମେତ କୃତ୍ରିମ ବୁଦ୍ଧିମତା ଆଦି ପ୍ରସଙ୍ଗ ଏହି ସମ୍ମିଳନୀରେ ସ୍ଥାନ ପାଇବାର ଆଶା ରହିଛି। ଏହି ସମ୍ମିଳନୀ ବର୍ତ୍ତମାନର ବୈଶ୍ୱିକ ଭୂ ରାଜନୈତିକ ସ୍ଥିତିରେ ଅନେକ ଗୁରୁତ୍ୱ ବହନ କରେ। ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ଆମେରିକାର ସ୍ୱରାଷ୍ଟ୍ର ସଚିବ
ମାର୍କ ରୁବିଓ, ପ୍ରତିରକ୍ଷା ସଚିବ ପିଟେ ହେକ୍ସେଟ୍ଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ମଧ୍ୟ ଚୀନ୍ ଯାଇଛନ୍ତି। 2017 ପରଠାରୁ ଏବଂ ଦ୍ୱିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ଏହା ହେଉଛି ଟ୍ରମ୍ପଙ୍କର ପ୍ରଥମ ସରକାରୀ ଚୀନ୍ ଗସ୍ତ। ଉତ୍ତରପ୍ରଦେଶରେ ଗତ 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ଏବଂ ବିଜୁଳି ଯୋଗୁଁ 43 ଜଣଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ପ୍ରଭାବିତ ବ୍ୟକ୍ତିମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହାୟତା ଯୋଗାଇ ଦେବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମ ସମ୍ବାଦଦାତା ଜଣାଇଛନ୍ତି, ଏହି ସମୟ ମଧ୍ୟରେ ଭାଦୋଇ ଜିଲ୍ଲାରେ ସର୍ବାଧିକ 15 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମିର୍ଜାପୁରରେ 10, ଫତେପୁରରେ 9, ବଡ଼ାଇଉରେ 5 ଏବଂ ବରେଲି ଜିଲ୍ଲାରେ 4 ଜଣଙ୍କର ମୃତ୍ୟୁ ହୋଇଛି। ଲୋକଙ୍କ ଉପରେ କାନ୍ଥ ଭୁଷୁଡ଼ି ପଡ଼ିବା, ଗଛ ପଡ଼ିଯିବା ତଥା ବିଜୁଳି ଯୋଗୁଁ ସର୍ବାଧିକ ମୃତ୍ୟୁ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସକୁ 6 ୱିକେଟ୍ରେ ପରାସ୍ତ କରିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 192 ରନ୍ କରିଥିଲା। ଦଳ ପକ୍ଷରୁ ଆଙ୍କ୍ରିସ୍ ରଘୁବଂଶୀ ସର୍ବାଧିକ 71 ରନ୍ କରିଥିବା ବେଳେ ରିଙ୍କୁ ସିଂ 49 ରନ୍ରେ ଅପରାଜିତ ରହିଛନ୍ତି। 193 ରନ୍ର ବିଜୟ ଲକ୍ଷ୍ୟ ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 19 ଓଭର ଓ ଗୋଟିଏ ବଲ୍ରେ 4ଟି ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା। ଦଳ ପକ୍ଷରୁ ବିରାଟ କୋହଲି 60ଟି ବଲ୍ରୁ 11ଟି ଚୌକା ଓ 3ଟି ଛକା ସହିତ 105 ରନ୍ କରିଥିଲେ। ଏହା ହେଉଛି ତାଙ୍କର 9ମ ଆଇପିଏଲ୍ ଶତକ, ଯାହାକି ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ସର୍ବାଧିକ ବୋଲି ଜଣାଯାଇଛି। ଏଥିସହିତ ଚଳିତ ଆଇପିଏଲ୍ ସଂସ୍କରଣରେ କୋହଲି 400 ରନ୍ ଅତିକ୍ରମ କରିଛନ୍ତି। କୋହଲି ପ୍ରଥମ ଭାରତୀୟ ଭାବେ ଟି20 ଟୁର୍ଣ୍ଣାମେଣ୍ଟରେ 14,000 ରନ୍ ସମ୍ପୂର୍ଣ୍ଣ କରିଛନ୍ତି। ଏହି ମାଇଲଖୁଣ୍ଟ ସ୍ପର୍ଶ କରି ସେ କ୍ରିସ୍ ଗେଲ୍ଙ୍କ ରେକର୍ଡ ଭଙ୍ଗ କରିବା ସହିତ ଗତକାଲିର ମ୍ୟାଚ୍ରେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ବିଜୟ ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ପାଇ ପଏଣ୍ଟ ତାଲିକାର ସର୍ବୋଚ୍ଚ ସ୍ଥାନରେ ସ୍ଥାନିତ ହୋଇଛି। ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ଦୁଇଦିନିଆ ବୈଠକ। ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୟୁଏଇରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ଏବଂ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଆଉ 1 ବର୍ଷ ବୃଦ୍ଧି କଲେ ସରକାର। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବାରିପଦା, ସମୟ ସକାଳ 7:25, ପ୍ରଚାର କରୁଛୁ ସାନ୍ତାଳିଆ ଖେଳ କାର୍ଯ୍ୟକ୍ରମ। ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ, ଉପସ୍ଥାପନାରେ ଭାଦୁଚରଣ ହାଁସ୍ତା। କାର୍ଯ୍ୟକ୍ରମ ସାନ୍ତାଳିଆ ଆଖଡ଼ା।

0: ମାନେ ଅଧା ଘଣ୍ଟା କୁ ମିନିଟ୍ ଘଣ୍ଟା ଭିତରେ ଏଙ୍ଗା ତୁଆ ମମ ଆରମ୍ଭ ଚ ହୁଏ ହୁଏ ତ ତୁଆ ସେତେ ଧରେ କାଟି ବିଳମ୍ବ ହୋଇ ଦାଳିଆ ଏନ୍ ରହ ଗିଦ୍ର ବାରମ୍ବାର ନିମଂ ହୁଏ ପ୍ରଥମ ତୁଆ ଯାହା ଅଡ଼କ ଅନା ଦ ଅଡ଼ି ଦରିଆ ଗିଆ ମେଥା ଖାନା କୋଲେଷ୍ଟ୍ରମ ଅଡ଼ି ମୂଲ୍ୟବାନ ଜିନିଷ ଆଲପେର ଅଡ଼ ଗିଡ଼ିଆ କିରିଂ ତେହ ବାଙ୍ଗ ଜାମା ଅନା ଗୈ ତୁଆ ଡାବା ତୁଆ ଗ୍ରାଇପ ମିକ୍ସଚର ଏମାନ ଏମ କାତେ ପ୍ରସବ ହିଲୋଗ ଖନ ଗିଦ୍ର ଚାର ଛ ମାସ ଧାବିଜ ଦ ଏଙ୍ଗା ତୁଆ ଗେ ଏମ ହଚ ହୁଏ ଏନଖାନ ତ ଗିଦ୍ର କମ୍ ରୋଗ ବେମାର ନିମ କୁ ହଁ ବାଲେ ଗିଦ୍ର ଯତ୍ନ ସାଙ୍ଗେ ସାଙ୍ଗେ ବାଲେ ଆୟ ଯତ୍ନ ଆଲବନ ହିଡ଼ିମା ବାହା ନୁର ତାୟମ ହଡ଼ମ ଖନ ଯେମନ ବିସ୍ତି ଆଲ ମାୟାମ ଅମା ଇଞ୍ଜେକ୍ସନ ବୁଟକରା ନେମ କାତେ ଅନା ବନ୍ଦ ହୁଏ ଫଟାଫଟି ଏମାନ ତାଇନ ଖାନ ସିଲେଇ କାତେ ମେକଅପ ହୋଇ ଦାଳିଆ ପ୍ରସବ ପରେ ମିଦ ବାର ଘଣ୍ଟା ଦେବି ତ ତାଳମ୍ବାଳା ଦ ପୁରା ମାନା ଗିଏ ବ୍ଲଡ ପ୍ରେସର ମାପ ହୁଏ ପ୍ରେସର ଡେଲ ଏନଖାନ ଦ ବାଲେ ଆୟ ବାତେ ମାରା କୁ ପ୍ରେସର କମ୍ ଲେନଖାନ ଦ ବାଲେ ଆୟ ଧୁନକେ ବେଙ୍ଗେ ଦାଏ ଫିଟ ହୁଏ ଆରେ ବେହୁସ ହୁଏ ବାଲେ ଆୟ କ ଅଡି ସଫା ସୁତର ତାହିଁ ହୁଏ ଅନକା ଖୁବ ମଦା ରୁଅ ବାଙ୍ଗ ତାହିଁ ଖାନ ଦ ଦିନ କେ ଶୁଳ ସାବନ ତେ ତୁପୁ ନାଏ ସଫା ଶାଢ଼ୀ ସାଏ ବାନ୍ଧେଆ ସଫା କପଡ଼ା ବ୍ୟବହାର ବାଲେ ଆୟ ଯାହା ତିନଙ୍ଗ ସଫା ସୁତର ତାହେନା ଗିଦ୍ର ଅନକା ହଡ଼ମ ବେଶ ତାହେନ ତାୟା ପ୍ରସବ ହୁଇ ହଲି ହଲି ଦ ହାମାଲ କମି କ ଦ ଟୋଟାଲି ମାନା ଗିଆ ଚେଦା ସେ ହାମାଲ କମି ଲେଖାନ ଦ ଜରାୟୁ ବାଙ୍ଗ ହପନ ଲାତାର ସେନ ହସର ଆଣଗନା ବାଲେ ଆୟ କ ଦ ଜମ୍ନୁ ତେ ଦ ଆଲପେ ହାରକେତ କୁଆ ମନ ଇଚ୍ଛେ ଲାଚ ପେରେଜ କ ଜମା ସଫିସିଏଣ୍ଟ ଦାଗ କୁ ନିମା ତେବେ ନ ତୁଆ ସେତେ ନିଅ ଦୁଧିଆଳି ଗାଏ ଯେମନ ଗେଟ ବୁସୁ ଇର ଗାସ ସିପିଲୁବ ଏମ କାତେ ତୁଆ ବନ ସେତେ ହେଚ ତାକୁଆ ଅନକାଗେ ବାଲେ ଆୟ ହଁ ବେଶ ବେଶ ଜିନିଷ ମାନେ ଆଡ଼ା ସାକାମ ଜିଲ ଦଲ ଅଣ୍ଡା ଜମ କାତେ ଆଜ ହଡ଼ମ ବନ ଉଡ଼ଉ ତାୟା ଅନା ସାଙ୍ଗେ ଦାଡ଼ିଆ ଖାନ ଦବନ ଆଇରନ କାଲସିୟମ ପ୍ରୋଟିନ ଭିଟାମିନ ଏମାନ ଜମ ହଚ ହୁଏ ଏନଖାନ ଦ ହଡ଼ମ ଉଡ଼ଉଆ ତୁଆ ବେଶ ସାରସାଓଆ ଗିଦ୍ର ନାପାୟରେ ତାହେନା ଅଡ଼ୁ ବିଙ୍ଗାଡ଼ କୁନ୍ଦ୍ରି ରପା ସିଝା ଉତୁ ଭଜା ବୋଲୁ ରସୁଲ ସାଙ୍ଗ ଲଲ ଦାକା ଜମ ହଚ କରନା ଦ ଚେହ୍ନ ମାନେ ଦ ବନୁ ଅନା ଦାରେ ବୁଟରେ ଖତ ଦା ଏମଲେ ରେ ସେ ତ ଦାରେ ଡର ଦ ମଟା ନୂଆ ସାକାମ ସାଗେ ନୁହଁ ବାହା ବୁସଳୁ ଜ ଚିକିଣୁ ମୁଚରେ ଦେଲିଞ୍ଜ ମେନା ସେଦାଇ ଯୁଗ ଦ ସେଦାଇ ଲେଖା ନାହା ଯୁଗ ଦ ନାହା ଲେଖା ନାହା ଯୁଗରେ ସେଦା ଲେଖା ବନ ତାହେନ ଖାନ ଆର୍ ସେଦା ଲେଖା ବନ କମି ଖାନ ନାହା ଯୁଗରେ ନା ସିଭିଲ ସଡ଼ମ ଦ ବାବୁନ ସିଡ଼ୁ ଜାମ କିଆ
1: ଡାକ୍ତର ବାଇଧ୍ର ବାସ୍କେତ କି ନା ଥୁତି ପେ ଆଞ୍ଜମ କିଆ ବାଲେ ଗିଦ୍ର ଆର୍ ଗିଦ୍ର ଆଣଙ୍କ ତାୟମ ବାଲେ ଗିଦ୍ର ଆୟୋଆ ସେବା ଯତନ ବାବଦତେ ନୂଆ ଥୁତି ସାଉତେ ଗେ ତେହେଞ୍ଞା ସାନ୍ତାଳି ଆଖଡ଼ା ଦ ନଡ଼େ ଗେ ମୁଚେଦ ଦେନା।

ଏଥିସହିତ ଶେଷ ହେଲା ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ, ଗାଇଛନ୍ତି ଶିଳ୍ପୀ ମହମ୍ମଦ ଅଜିଜ୍, ବିଜୟ ମଲ୍ଲଙ୍କ ରଚନା।

ଭଲ ପାଇବାରେ ହୃଦୟ ଦେବାରେ ନୂଆ କଥା କିଛି ନାହିଁ। ମୋ ଦୁଇ ଆଖିରେ ତୁମରି ସପନ ଆଉ କାହା ଛବି କାହିଁ। ହୃଦୟ ବେଦୀରେ ତୁମରି ମୂର୍ତ୍ତି ଆପେ ଗଢ଼ି ହୋଇଗଲା। ଦେଖୁ ଦେଖୁ ଆଜି ତୁମକୁ ସାଥୀ ମୋ ମନ ତ ଚହଲି ଗଲା।

0: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
0: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ, ଉଷା କମେଣ୍ଟ ଗ୍ରିପ।

ଜୀବନର ଅନ୍ୟ ନାମ ପ୍ରେମ। ପ୍ରେମ ହିଁ ଜୀବନ। ପ୍ରେମ ପ୍ରେମ ବିନା ଜୀବନର ମାନେ କିଛି ନାହିଁ ସାଥୀ। ପ୍ରେମର ମୂର୍ଚ୍ଛନା ତଳେ ଜୀବନରେ ଅୟୁତ ସପନ।

ଭଲ ପାଏ ଯାହାକୁ ମୁଁ ଭଲ ପାଏ। ଏଇଠି ଅଛି ସିଏ ନିରନ୍ତର ମୋତେ ଦେଖୁଥାଏ। ବର୍ଷାରେ ଛତା ସିଏ ଖରାରେ ହେଇଯାଏ ଛାଇ। ମୋ ଆଖିରେ ଅଛି ସିଏ ମୋତେ ଟିକେ ଦେଖିବା ପାଇଁ।

0: ଶୁଣୁଛ, ଝିଅ ବାହାଘର ଏପର୍ଯ୍ୟନ୍ତ ଗହଣା କିଣା ହେଲାନି।
1: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
0: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
1: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି।
0: ତାହେଲେ ତ ବଢିଆ କଥା।
1: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।

ପ୍ରେମରେ ପ୍ରତାରଣା କରନା, ପ୍ରେମରେ ହୃଦୟ ଭାଙ୍ଗନା, ପ୍ରେମ ତ ଏକ କଅଁଳ ଫୁଲ, ତାର ପାଖୁଡ଼ାକୁ ଛିଡ଼ାଅନା।

0: SBI ର ମନି ଆପ୍ ଦୃଷ୍ଟିହୀନଙ୍କୁ ନୋଟ୍ର ମୂଲ୍ୟବର୍ଗ ଚିହ୍ନିବାରେ ସାହାଯ୍ୟ କରିଥାଏ। ଏହି ଆପ୍କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ iOS ଆପ୍ ଷ୍ଟୋର୍ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ୍ କରାଯାଇପାରିବ। ଆପ୍ ଇନଷ୍ଟଲ୍ କରିବା ପରେ ଇଣ୍ଟରନେଟ୍ର ଆଉ ଆବଶ୍ୟକତା ନାହିଁ। ଏହା ଅଫ୍ଲାଇନ୍ ମୋଡ୍ରେ ବି କାମ କରିଥାଏ। ଆପ୍ ମୂଲ୍ୟବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ, ଇଂରାଜୀ ଏବଂ 11ଟି ଅନ୍ୟ ଭାଷାରେ ଜଣାଇ ଦିଏ। ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ର ମୂଲ୍ୟବର୍ଗକୁ ଭାଇବ୍ରେସନ୍ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ। ମନେ ରଖିବେ, ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ। ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ। RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଅମର ପ୍ରେମର ଇତି ନାହିଁ ସାଥୀ, ପ୍ରେମ ତ ଅଜର ଅମର। ଆକାଶରେ ଚନ୍ଦ୍ର ସୂର୍ଯ୍ୟ ଥିବା ଯାଏ ପ୍ରେମ ଆମ ଚାଲିଥିବ, ପ୍ରେମ ଦୁଇ ଅଲିଭା ଅକ୍ଷର।

ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣିଥିଲେ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣିଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ ପ୍ରଚାର କରୁଛୁ ଝୁମର ଗୀତର କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି ଶିଳ୍ପୀ ଜଗନ୍ନାଥ ବଳ ଏବଂ ସାଥୀ କଳାକାର ଶୁଣିପାରିବେ ଏହି ବିଜ୍ଞାପନ ପରେ।

RBI ର ମନି ଆପ୍ ଦୃଷ୍ଟିହୀନଙ୍କୁ ନୋଟ୍ ର ମୂଲ୍ୟବର୍ଗ ଚିହ୍ନିବାରେ ସାହାଯ୍ୟ କରିଥାଏ। ଏହି ଆପ୍କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ iOS ଆପ୍ ଷ୍ଟୋର୍ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ୍ କରାଯାଇପାରିବ। ଆପ୍ ଇନଷ୍ଟଲ୍ କରିବା ପରେ ଇଣ୍ଟରନେଟ୍ର ଆଉ ଆବଶ୍ୟକତା ନାହିଁ। ଏହା ଅଫ୍ଲାଇନ୍ ମୋଡ୍ରେ ବି କାମ କରିଥାଏ। ଆପ୍ ମୂଲ୍ୟବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ, ଇଂରାଜୀ ଏବଂ 11ଟି ଅନ୍ୟ ଭାଷାରେ ଜଣାଇ ଦିଏ। ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ର ମୂଲ୍ୟବର୍ଗକୁ ଭାଇବ୍ରେସନ୍ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ। ମନେ ରଖିବେ, ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ। ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ। RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଶିଳ୍ପୀ ଜଗନ୍ନାଥ ବଳବ ସାଥୀଙ୍କ ପରିବେଷିତ ଝୁମର ଗୀତ ଶୁଣିଲେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀୟ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ ସମୟ ଦିନ 1:20 ପ୍ରଚାର କରୁଛୁ ମହିଳା ମହଲ କାର୍ଯ୍ୟକ୍ରମ ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ ଉପସ୍ଥାପନାରେ ଶର୍ମିଷ୍ଠା ମହାନ୍ତି କାର୍ଯ୍ୟକ୍ରମ ମହିଳା ମହଲ।

0: ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ଭଉଣୀ, ସରକାର ବିଭିନ୍ନ ଯୋଜନା କରିଛନ୍ତି, ଯେମିତି ଖାଦ୍ୟ ସୁରକ୍ଷା ଆଇନ, ଆବାସ ଯୋଜନା, ଏମିତି ଅନେକ କିଛି। ଆଜି ଜଣେ ଭଉଣୀଙ୍କୁ ଭେଟିବା, ସେ ବା ତାଙ୍କ ପରିବାର କ'ଣ ସବୁ ସୁବିଧା ସୁଯୋଗ ପାଉଛନ୍ତି ସେ ସମ୍ପର୍କରେ ଜାଣିବା। କ'ଣ ଭଉଣୀ ଆପଣଙ୍କ ନାଁଟା?
1: ମୋ ନାଁଟା ହେଉଛି ଖୁର୍ସିଦା ତୁଲା। ଆମ ଘରଟା ହେଉଛି ୱାର୍ଡ଼ ନମ୍ବର 17 ବାରିପଦାରେ।
0: ଘରେ ସବୁ ଆପଣଙ୍କର କିଏ କିଏ ଅଛନ୍ତି?
1: ଘରେ ଆମର ସ୍ୱାମୀ ସ୍ତ୍ରୀ ଆଉ ଆମ ଛୁଆଟା ଅଛି। ଆଉ
0: ଘର ନିଜେ କରିଛନ୍ତି ନା?
1: ନିଜେ କରିଛି। ଆଉ ଆବାସ ଯୋଜନା ଘରଟା ମାନେ ମିଳିଛି, ଘର ତିଆରି ହେଉଛି
0: ସରକାରଙ୍କ ଆବାସ ଯୋଜନାରେ।
1: ସରକାର ଆବାସ ଯୋଜନା କରାହେଉଛି।
0: କେତେ ପଇସା ପାଇଥିଲେ ଆବାସ ଯୋଜନାରେ?
1: ଏଇନା ତ ଆମକୁ 3ଟା କିସ୍ତି ଆମର ମିଳିସାରିଛି, ଆଉ ଗୋଟେ କିସ୍ତି ବାକି ଅଛି।
0: ଆପଣ ଆବେଦନ କରିବାର କେତେ ଦିନ ପରେ ଘର ପାଇଲେ?
1: ଏଇ 6 ମାସ।
0: 6 ମାସ ମଧ୍ୟରେ ପାଇଲେ, ତେଣୁ କିଛି ଅସୁବିଧା ହେଇନି?
1: କିଛି ଅସୁବିଧା ହେଇନି।
0: ଏହା ବ୍ୟତୀତ ଆପଣ ଅନ୍ୟାନ୍ୟ ସରକାରୀ ସୁବିଧା କ'ଣ ପାଉଛନ୍ତି?
1: ଏଇ କଣ୍ଟ୍ରୋଲ ଚାଉଳ ପାଉଛେ, କିରାସିନ ପାଉଛେ, ଫ୍ରି ଚାଉଳ ପୁରା ପାଇଛେ, ଏଇନା ଗହମ ମିଳୁଛି।
0: ଏ ତ ଗଲେ ଆପଣଙ୍କର ଆବାସ ଯୋଜନା କଥା, ଏବଂ ଯାହା ଆପଣଙ୍କର ରେସନ ତାକୁ ପାଇଲେ। ଶିକ୍ଷା ପାଇଁ କ'ଣ ସବୁ ବ୍ୟବସ୍ଥା ହେଇଛି? ଆପଣଙ୍କର ଯେଉଁ ଉର୍ଦ୍ଦୁ ଭାଷାରେ ଶିକ୍ଷା ଦାନ କରାଯାଉଛି, ସରକାରଙ୍କ ତରଫରୁ କିଛି ବ୍ୟବସ୍ଥା ହେଇଛି?
1: ମଦ୍ରାସା ଅଛି।
0: ମଦ୍ରାସା ଅଛି। କେତେ ଲୋକ ଅଛନ୍ତି ଆପଣଙ୍କ କମ୍ୟୁନିଟିର?
1: ହଁ, 50 ଜଣ କାତିରେ ହବ। 5ଟା କି 6ଟା ଘର ଅଛି ମୁସଲିମ।
0: 5-6 ପରିବାର ଆପଣମାନେ ଅଛନ୍ତି?
1: ହଁ, ଏଠି ଉର୍ଦ୍ଦୁ ପାଠ ପଢା ହେନେ ସେଇଠି ପଢା ହେଉଛି ଆମର, ଆଉ ଓଡ଼ିଆ ହେନେ ତ ଆମର ଗଭର୍ଣ୍ଣମେଣ୍ଟ ସ୍କୁଲ ଅଛି, ଆଉ ସେଠି ପଢା ପାଠ ପଢା ହେବ। ଓଡ଼ିଆ ସ୍କୁଲ ପାଖରେ ଯେଉଁ ଓଡ଼ିଆ ସ୍କୁଲ ଅଛି ସେଠି, ଆଉ ଉର୍ଦ୍ଦୁ ପାଠ ପଢା ହେନେ ସେଠି ଯିବେ ଛୁଆମାନେ, ସେ ମଦ୍ରାସାକୁ ଯାଇ ପଢ଼ିବେ। ଆଉ
0: ଆପଣଙ୍କର ଗୋଟେ ପୁଅ?
1: ଆଜ୍ଞା।
0: ସିଏ କ'ଣ ପଢୁଛନ୍ତି?
1: ସିଏ ପଢୁଛି, ସେ କ୍ଲାସ୍ 7ରେ ପଢୁଛି। ସିଏ ପଢୁଛି, ସେ ଗଭର୍ଣ୍ଣମେଣ୍ଟ ସ୍କୁଲରେ ପଢୁଛି।
0: ମଦ୍ରାସାରେ କେତେ ଶ୍ରେଣୀ ପର୍ଯ୍ୟନ୍ତ ଅଛି?
1: ସେଠି ସେମିତି କିଛି ନାହିଁ, ମାନେ ଆମର ଅଛି ମାନେ 4ଟା 5ଟା କି ଆମର ଉର୍ଦ୍ଦୁ ବହି ପଢ଼ିଲେ ସେଟା 10 କ୍ଲାସ୍ 5 ସେଟା ହେଇଗଲା, 6ଟା 6ଟା ସେଟା 10 କ୍ଲାସ୍ 5 ହେଇଗଲା ସେ ପାଠଟା ଆମର, ମାନେ କ୍ଲାସ୍ ଅନୁସାରେ।
0: ତାହେଲେ କେତେ ବର୍ଷ ବୟସରୁ ପିଲାମାନେ ଯାଆନ୍ତି ସେଠୁ?
1: 5 ବର୍ଷ।
0: 5 ବର୍ଷରୁ? ସେ 5 ବର୍ଷ ପିଲା ତ ବହି ପଢା ଶିଖିନଥିବେ, ସେତେବେଳେ ସେମାନେ କ'ଣ ପଢ଼ନ୍ତି?
1: ତାଙ୍କର ଯେମିତି ଆମର ବର୍ଣ୍ଣବୋଧ ବହି ଆପଣଙ୍କର ଅଛି, ସେମିତି ଆମର ଉର୍ଦ୍ଦୁରେ କାଇଦା ଅଛି,
0: ସେଇଠୁ ଆରମ୍ଭ ହବ।
1: ଯେମିତି ଆପଣଙ୍କର ଓଆ ଅଛି ଆପଣଙ୍କର ବର୍ଣ୍ଣବୋଧ ବହିରେ, ସେରକମ ଏଠି ଓଆ ପାଖରୁ ଆରମ୍ଭ ହେଇଯିବ।
0: ତାପରେ କ'ଣ ପଢ଼ାନ୍ତି?
1: ସେ ବହିଟା ସରିଲା ପରେ ତାପରେ ଆଉ ଗୋଟେ ବହି ପଢ଼ିବେ, ଯେମିତି ଦ୍ୱିତୀୟ ଶ୍ରେଣୀ, ତାପରେ ପୁଣି ଆଉ ଡେଭଲପ୍ ହବ ତୃତୀୟ ଶ୍ରେଣୀ, ସେମିତି ହେଇକି ଅଛି ଆଉ।
0: ଆପଣ କହିଲେ ଯେ 5-6ଟା ବହି ପଢ଼ିଲେ ତା 10ମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଯାଏ?
1: ଆଜ୍ଞା।
0: ତେବେ ସେତିକି ଆୟତ୍ତ କରିବାକୁ ପିଲାକୁ କେତେ ବର୍ଷ ହେଲା?
1: ସେ ଯଦି ଭଲ ଛୁଆ ପାଠ ପଢ଼ିଲା ତାହେଲେ ସେ 2 ବର୍ଷରେ ସେ ଏକା ସାରିପାରିବ। ଯିଏ ଛୁଆ ଯଦି ନ ପାରିଲା, ଯଦି ଭଲ ଯିଏ ପଢ଼ିଛି ତାହେଲେ ବର୍ଷରେ ବି ସାରିବ, କିଏ 6 ମାସରେ ବି ସାରିପାରିବ, ଯିଏ ଭଲ ପାଠ ପଢ଼ିବ।
0: ସେଠି ପଢ଼ି ସାରିଲା ପରେ ପୁଣି କୋଉଠି ପଢ଼ିବାକୁ ଯାଆନ୍ତି?
1: ସେମିତି କିଛି ନାହିଁ, ସେମାନେ ସେ ପରୀକ୍ଷା ଦେଇକି ଓଡ଼ିଆରେ ଆପଣଙ୍କର ଯେମିତି 10 କ୍ଲାସ୍ ପାସ୍ କରିବେ, ସେମିତି 10 କ୍ଲାସ୍ ପାସ୍ କରିବେ, ଉର୍ଦ୍ଦୁ ପରୀକ୍ଷା ଦେଇକି ଉର୍ଦ୍ଦୁରେ ପାସ୍ ହେଇଗଲେ, +2 ହେରିକା ପଢ଼ିଲେ ତାଙ୍କୁ ସ୍କୁଲରେ ସର୍ଭିସ୍ ମିଳିଯିବ, ଟିଚର୍ ହେଇଯିବେ, ସେ ଉର୍ଦ୍ଦୁ ଟିଚର୍ ହିସାବରେ ରହିଲେ। ଆଉ ନହେଲେ ସେ ଆମର ସେଇ ଘର ଘର ସବୁ ପାଠ ପାଠ ପଢ଼େଇବେ, ସେମାନେ ଉର୍ଦ୍ଦୁ ଟିଚର୍ ଯେମିତି ଆପଣଙ୍କ ଟିଚର୍ ମାନେ ଅଛନ୍ତି ସେମିତି ପଢ଼େଇକି ତାଙ୍କର ପଇସା ରୋଜଗାର କରିବେ।
0: ତେବେ ଯାହା ବି ହଉ ସୁବିଧା ଅଛି, ଶିକ୍ଷକ ଅଛନ୍ତି?
1: ଶିକ୍ଷକ ସେଠି ଅଛନ୍ତି, 4ଟା 5ଟା ଶିକ୍ଷକ ରହିଛନ୍ତି।
0: ଆପଣ ଜାଣିଛନ୍ତି କି ସେଠି କେତେ ପିଲା ପ୍ରାୟ ପଢୁଛନ୍ତି?
1: ହଁ, 50ଟା 100ଟା ଗାଁରେ ପିଲା ପଢୁଛନ୍ତି,
0: ସେଠି ପଢିବା ପାଇଁ ଯାଉଛନ୍ତି। ତେବେ ଆପଣ କାହିଁକି ପିଲାକୁ ଉର୍ଦ୍ଦୁ ନ ପଢେଇକି ଓଡ଼ିଆ ଇଂଲିଶ ପଢଉଛନ୍ତି?
1: ଯେଉଁ ପିଲା ସେ ମଦ୍ରାସାରେ ପଢୁଛନ୍ତି ସେମାନେ ଉର୍ଦ୍ଦୁ ପଢିକି ବି ଓଡ଼ିଆ ଇଂଲିଶ ସବୁ ପଢୁଛନ୍ତି, ତେଣୁ ଆମ ଛୁଆ ବି ପଢୁଛୁ। ଆମ ଛୁଆ ତୃତୀୟ ଶ୍ରେଣୀ ପାଠ ପଢିଲାଣି ଉର୍ଦ୍ଦୁରେ, ସେ ଆଉ 87 କ୍ଲାସ୍ରେ ପଢୁଛୁ, କିନ୍ତୁ ଆମର ତୃତୀୟ ଶ୍ରେଣୀ ପାଠ ସେ ପଢିସାରିଲାଣି, କିଛି ଅସୁବିଧା ନାହିଁ, ଯାଇକି ଆରାମରେ ପଢିପାରିବେ, କିଛି ଅସୁବିଧା ନାହିଁ।
0: ସେଠି କିଛି ପଇସା ଖର୍ଚ୍ଚ କରିବାକୁ ପଡେ କି?
1: ନା, ପଇସା ନାହିଁ, ସେଟା ମାନେ ଫ୍ରିରେ, ସେଟା ଗଭର୍ଣ୍ଣମେଣ୍ଟ ଆଡୁ ସେଟା ମାନେ ଦିଆହେଉଛୁ,
0: ସରକାରୀ ସୁବିଧା ସୁଯୋଗ
1: ସରକାର
0: ଫ୍ରିରେ
1: ଅଛି, ଠିକ୍ ଠାକ୍ ଚାଲିଛି, ସବୁ ଛୁଆମାନେ ପାଠ ପଢୁଛନ୍ତି, ଖାଇତେ ବି ସେଠି ମିଳୁଛି,
0: ମଧ୍ୟାହ୍ନ ଭୋଜନ ଦିଆଯାଉଛି,
1: ହଁ ଖାଇବା ଘରେ ମିଳୁଛି, ସେମାନେ ରାତି ଦିନ ସେଇଠି ତ ରହିଛନ୍ତି। ବହୁତ ପିଲା, ଅଧିକାଂଶ ପିଲା ଘରକୁ ବି ଯାଉନାହାନ୍ତି, ସେଠି ରହିଛନ୍ତି, ସେ ରହିକି ପଢୁଛନ୍ତି। ସକାଳ ସମୟ ଯିବେ, ଯିଏ ତାର 1-2ଟା ସୁଦ୍ଧା ପଳେଇ ଆସିଲା ପରେ, ଯିଏ ଛୁଆ ଦୂରିଆ ଛୁଆ ଧର, ସେ ତାର ସେଇଠି ରହିଲା, ଖାଇକି ସେଠି ତାଲିମ ପାଇଲା, ପଢିଲା, ରହିଲା ସେଇଠି, ଖାଇତେ ବି ମିଳିଲା, କିଛି ଅସୁବିଧା। ରାତିରେ ବି ସେଇଠି ରହିବ, ସେ
0: ରାତିରେ ରହୁଛନ୍ତି,
1: ହଁ ଦୂରିଆ ପିଲା ଯେ, ଆମ ଏରିଆ ପିଲାମାନେ ସିନା ଘରକୁ ପଳେଇ ଆସିବେ, ଯୋଉ ବାହାରୁ ଆସୁଛନ୍ତି ସେମାନେ ତ ସେଇଠି ରହିବେ ନା, ଗଭର୍ଣ୍ଣମେଣ୍ଟ ସୁବିଧା ଅଛି, ରହିବେ ସେଠି, ଖାଇବେ,
0: ରହିବା ପାଇଁ ବି ସୁବିଧା।
1: ଆଜ୍ଞା ଆଜ୍ଞା ଆଜ୍ଞା।
0: କେତେ ପିଲା ରହିବା ପାଇଁ ସେଠି ସୁବିଧା ଅଛି ମଦ୍ରାସ?
1: 10 ଜଣ କାତିରେ ଟିଚର୍ ତ ସେଠି ରହୁଛନ୍ତି, 2-3 ଜଣ ଟିଚର୍ ରହୁଛନ୍ତି, ରୋଷେଇ କରିବା ପାଇଁ ଜଣେ ଲୋକ ଅଛି, ଖରକା ଖୁରକି କରିବା ପାଇଁ ଜଣେ ଲୋକ ଅଛି,
0: ସରକାରଙ୍କ ତରଫରୁ ତାଙ୍କୁ ସେଠି ରହିବାର ଆଉ
1: ଖାଇବା ପିଇବାର ସବୁ ମିଳୁଛି।
0: ଆପଣ ତ ଘର କାମ ନିସ୍ତର୍ପ କରୁଥିବେ, ତା

0: ଆଉ କଣ କରନ୍ତି?
1: ଟ୍ୟୁସନ ହେରିକା କରନ୍ତି?
0: କଣ ଟ୍ୟୁସନ କରନ୍ତି? ଉର୍ଦ୍ଦୁ ଭାଷାରେ କରନ୍ତି ନା ଓଡ଼ିଆରେ କରନ୍ତି?
1: ଓଡ଼ିଆରେ ବି କରେ, ଉର୍ଦ୍ଦୁରେ ବି କରେ ସବୁ।
0: ଭଉଣୀ ମାନେ ସ୍ୱୟଂ ସହାୟକ ଦଳ ଗଠିଛନ୍ତି?
1: ଏସଏଚଜି ଗ୍ରୁପ ଅଛି ଆମର।
0: ଗ୍ରୁପର ନାଁ କଣ ଦେଇଛନ୍ତି?
1: ମୟୂରୀ ଦିବ୍ୟଜ୍ୟୋତି।
0: କେତେ ବର୍ଷ ହେଲାଣି ଦଳ ଗଢ଼ିଲେଣି?
1: ଏଟା ଆମର ହେଇଗଲାଣି, ଏଟା ଆମର ନୂଆ କରିଛି, ଏଟା 2 ବର୍ଷ ହେଇଗଲାଣି।
0: କିଛି ଋଣ ପାଇଲେଣି?
1: ହଁ, 2 ଲକ୍ଷ ଉଠେଇଥିଲୁ, ଏଇଟା ସୁଝିଯିବ ପୁଣି 3 ଲକ୍ଷ
0: ଟଙ୍କା। କେତେ ଭଉଣୀ ଆପଣ ମାନେ ଅଛନ୍ତି?
1: ଆମର 10 ଜଣ।
0: କେବଳ ଆପଣଙ୍କ କମ୍ୟୁନିଟିର?
1: ଆଜ୍ଞା।
0: ପଇସା ଆଣିକି କଣ କଲେ?
1: ପଇସା ଆଣିକି ଟେଲର ଦୋକାନ ଗୋଟେ କରାହେଇଛି।
0: ଏଥିପାଇଁ ଆପଣ ତାଲିମ ନେଇଛନ୍ତି କି?
1: ନା, ସେ ଜଣେ ଆମର ଅଛନ୍ତି, ଆମେ ବି ମାନେ ଛୋଟିଆ ମୋଟିଆ କାମ କରିଦେଉ, ଜଣେ ଅଛନ୍ତି ରଖିଛେ, ସିଲେଇ ଫିଲେଇ ସେ କରୁଛନ୍ତି।
0: ଆଚ୍ଛା, ଆପଣମାନଙ୍କୁ କୋଉ କୋଉ କାମ କରିବା ପାଇଁ ପଡ଼େ?
1: ଆମର ଫଲ୍ସ ଫ୍ରସ୍ ଲଗେଇଦେବା, ବୁଟାମ ଫୁଟାମ ଟାଙ୍କିଦେବା, ଏଗା ସବୁ।
0: ମେସିନ୍ କେତେ କିଣିଛନ୍ତି?
1: ମେସିନ୍ 3ଟା ଅଛି, ଗୋଟେ ଇଣ୍ଟରଲକ୍ ମେସିନ୍ ଅଛି, ଆଉ 2ଟା ସିଲେଇ ମେସିନ୍।
0: ଏଇ ପଇସା ପାଇଲା ପରେ ମେସିନ୍ କିଣିଲେ ନା ଆଗରୁ ମେସିନ୍ କିଣିଥିଲେ?
1: ନା, ଆଗରୁ ଗୋଟେ ମେସିନ୍ ଥିଲା, ପଇସା ପାଇଲା ପରେ 2ଟା ମେସିନ୍ କିଣା ହେଇଛି।
0: ଭଉଣୀମାନେ ଯୋଉ ଅଛନ୍ତି 10 ଜଣ, ସେମାନେ କେମିତି ସମୟ ଦିଅନ୍ତି ସେଠି?
1: କିଏ ସକାଳେ ଓତା ଯାଇ ସମୟ ଆସନ୍, ନହେଲେ ଦ୍ୱିପହରେ ରାତିରେ ବି 10ଟା ପର୍ଯ୍ୟନ୍ତ ଦୋକାନ ଖୋଲା ଥାଏ, ଘର କାମ ସାରିକି ତାଙ୍କର ସେମାନେ ଆସିବେ।
0: ତାପରେ ଯାହା ରୋଜଗାର କରନ୍ତି କେମିତି କଣ ବାଣ୍ଟିକି ନିଅନ୍ତି?
1: ଯେମିତି ମାନେ 200 ଟଙ୍କା ଆସିଲେ 200 ଟଙ୍କାରେ ଯେମିତି ଭାଗ ପଡ଼ିବ, 5 ଟଙ୍କା ଆସିଲେ 5 ଟଙ୍କା ଯେମିତି 10 ଜଣଙ୍କୁ ନେଇକି।
0: ତାହେଲେ ଆପଣ ଯୋଉ ଲୋନ୍ ପାଇଲେ, ଲୋନ୍ ପଇସାକୁ ଗୋଟେ ଜାଗାରେ ରଖିଛନ୍ତି ନା ଆପଣମାନଙ୍କ ମଧ୍ୟରେ ବାଣ୍ଟି ନେଇଛନ୍ତି?
1: ନା, ଲୋନ୍ ପଇସା ତ ଏଇ ଜିନିଷ ସବୁ ଆସିଯାଇଛି ଆଉ କିଛି।
0: ଆପଣ ଦଳର କ'ଣ ଅଛନ୍ତି?
1: ମୁଁ ପ୍ରେସିଡେଣ୍ଟ।
0: ଜଣେ ସଭାପତି ରୂପେ ଆପଣ ଦଳକୁ ଚଳେଇବାକୁ ହେଲେ ଅନେକ ଗୁଡ଼ିଏ କାମ କରିବାକୁ ପଡ଼ୁଥିବ, କ'ଣ କ'ଣ କରିବା ପାଇଁ ପଡ଼େ? ଧରନ୍ତୁ ମିଟିଂ କରିବା।
1: ହଁ, ମିଟିଂ କରାହଉଛି, ଖାତାଟା ସବୁ ଲେଖା ହେଉଛି, କିସ୍ତି ମାନେ ମୂଳ ସୁଧ ସବୁ ଲେଖା ହେଉଛି, ଆଉ ଆପଣଙ୍କ ଗ୍ରୁପରେ ଯେଉଁ ମାନେ ପ୍ରତ୍ୟେକ ମାସ ଖାତାଟା ଲେଖା ହେଉଛି, 10 ଜଣଙ୍କର ସାଇନ୍ ହେଉଛି, ବ୍ୟାଙ୍କ ଡିପୋଜିଟ୍ ହେଉଛି,
0: ତେଣୁ ରେଜିଷ୍ଟର ମେଣ୍ଟେନ୍ କରିବା,
1: ସବୁ ସବୁ
0: ମିଟିଂ କରିବା, ଏସବୁ। ମିଟିଂରେ କ'ଣ ଆଲୋଚନା ହୁଏ?
1: ଏସବୁ ଆଲୋଚନା ହେଉଛି ଯେ ମାନେ କେମିତି ଆଗକୁ ଆଉ ପଳେଇବା, ଆଉ ଟିକେ କେମିତି ଲୋନ୍ ଅଧିକା ସରକାର ପାଖରୁ ଆମେ ପାଇବା।
0: କେତେ ପଇସା ବର୍ତ୍ତମାନ ମାସକୁ ଭଉଣୀ ମାନେ ଡିପୋଜିଟ୍ କରୁଛନ୍ତି?
1: 600 ଟଙ୍କା କରି କରୁଛି
0: ପ୍ରତ୍ୟେକ ମେମ୍ବର,
1: 600 ଟଙ୍କା।
0: ତାପରେ ଆଗକୁ ଭାବିଛନ୍ତି ଆଉ କିଛି ଲୋନ୍ ଆଣି କାମ କରିବେ ବୋଲି? ପିଲାକୁ କଣ ପାଠ ପଢେଇବେ ବୋଲି ଭାବିଛନ୍ତି? ସେ ତ ଏବେ 7ମ ଶ୍ରେଣୀ ପଢୁଛି।
1: ଟିଚର କରିବା ବୋଲି ଭାବୁଛି, ଟିଚର
0: ଭାଷାରେ? ନା
1: ନା ନା, ଟିଚର ନ ଓଡ଼ିଶା ଭିତରେ କାମଟା ମିଳିବ, ବାହାରେ ଯାଇକି ଗୋଟେ ଛୁଆ କି କରିବ, ଏଇଠି କରିବ, ତେଣୁ ଆମେ ଚାହୁଁଛେ। ତାପରେ ଭଗବାନ ଉପରେ ଇଏ, ଯଦି ଭଗବାନ ଚାହିଁଲା ତାହେଲେ ହେଇପାରିବ ଟିଚର ସେ।
0: ବହୁତ ଧନ୍ୟବାଦ। ଆଉ ଜଣେ ଭଉଣୀଙ୍କୁ ଭେଟିବା ଯିଏକି ରୋଷେଇକୁ ପେଶା କରିଛନ୍ତି, କିଛି ନୂଆ ରୋଷେଇ ତାଙ୍କ ଠାରୁ ଶୁଣିବା। କଣ ଭଉଣୀ ଆପଣଙ୍କ ନାଁଟା?
2: ପୁନା ପାତ୍ର। ଘରଟା ଆମର କପ୍ତି।
0: ଘରେ ସବୁ କିଏ କିଏ ଅଛନ୍ତି?
2: 2 ଭାଇ ଅଛନ୍ତି, ମୁଁ ଏକା ଭଉଣୀ।
0: ସେବିକା ରୂପେ କାମ କରୁଛନ୍ତି? କେତେ ଜଣଙ୍କ ପାଇଁ ରୋଷେଇ କରନ୍ତି?
2: ହେଇଯାଏ 60-70 ହେଇଯାଏ, କୋଉଦିନ 40-50 ମାନେ 60-70 ଏମିତି, ତାଠୁ ଅଧିକ
0: ପ୍ରତ୍ୟେକ ଦିନ କରିବା ପାଇଁ ପଡେ। ଆଉ କେହି ସାହାଯ୍ୟ କରିଦିଅନ୍ତି ଆପଣ?
2: ହଁ, ଅଛନ୍ତି ଅଛନ୍ତି, ଆଉ 2 ଜଣ ଅଛନ୍ତି।
0: ତେବେ ମୁଖ୍ୟତଃ ଆପଣଙ୍କୁ ସବୁ ଦାୟିତ୍ୱ ନେବାକୁ ପଡେ?
2: ଇନଚାର୍ଜ ଭାବରେ ସବୁ ବୁଝିତେ ପଡେ।
0: ପୁଣି 3 ଥର ପାଇଁ ରୋଷେଇ ହଉଥିବ?
2: ହଁ, 3ଥର ହୁଏ। ପେସେଣ୍ଟ ମାନଙ୍କ ପାଇଁ ଅଲଗା ହୁଏ, ତାପରେ ଅନ୍ୟ ମାନେ ଯୋଉ ଷ୍ଟାଫ ରହିଛନ୍ତି
0: ତାଙ୍କ ପାଇଁ ଅଲଗା ହଉଥିବ। ବିଭିନ୍ନ ପ୍ରକାର ରୋଷେଇ ଆପଣ କରୁଥିବେ, ତାଲିମ କୋଉଠୁ ନେଲେ?
2: ତାଲିମ ସେମିତି କିଛି ନେଇନି,
0: କରୁ କରୁ ହେଇଗଲା,
2: କରୁ କରୁ ହିଁ ହେଇଯାଇଛି।
0: ଯେତେବେଳେ ଆପଣ ଖାଦ୍ୟ ପରଷନ୍ତି, କୋଉ ଦିଗ ପ୍ରତି ଆପଣ ଦୃଷ୍ଟି ଦିଅନ୍ତି?
2: କେମିତି ଭଲ ଭାବରେ ସେମାନେ ଖାଇବେ, ଭଲ ଭାବରେ ଖାଇକି ଯିବେ,
0: ସମସ୍ତଙ୍କ ମନ କଥା ବୁଝିକି କଣ ଖାଉଥିବେ, କୋଉଟା କାହାର ପସନ୍ଦ ତାକୁ ଦେଖନ୍ତି ନା ନାହିଁ?
2: ତାପରେ ଆମର ତ ଜାଣିଗଲେଣି ନା କିଏ କେମିତି ଖାଆନ୍ତି ସବୁ।
0: ଆଉ ଯୋଉ ମେନୁ ଆପଣଙ୍କର ଥାଏ ଆଜି ଏଇଆ ରୋଷେଇ ହବ, ତାଠାରୁ ବି ତ ଅଲଗା କେହି କେହି କହୁଥିବେ ଯେ କି ସେ ଜିନିଷଟା ଅନ୍ୟ ଜଣେ ଖାଉନଥିବେ, ସେତେବେଳେ ଆପଣ କଣ କରନ୍ତି?
2: ସେତେବେଳେ ତା ପାଇଁ ଅଲଗା ହୁଏ, ଧର ସିଏ ସେଟା କହିବ ଯେ ମୁଁ ଖାଇବିନି, ତା ପାଇଁ ଅଲଗା ହୁଏ। ଇଧର ଯୋଉମାନେ ଆଇଁଷ ଖାଆନ୍ତିନି ତାଙ୍କ ପାଇଁ ସେଟା ହୁଏ।
0: କୋଉ ଦିଗ ପ୍ରତି ଦୃଷ୍ଟି ଦେଇକି ରୋଷେଇ କଲେ ରୋଷେଇଟା ଠିକ ଭାବରେ ହବ?
2: ମନ ଦେଇକି କରିବା, ମାନେ ଇଆଡେ ସିଆଡେ ମନ ଯେମିତି ଯିବନି, ମୁଁ ଏ ରୋଷେଇଟା କରୁଛି ଏଇଟା ଯେମିତି ମୋର ଭଲସେ ହବ।
0: ଆଜି ଆମ ଭଉଣୀମାନଙ୍କୁ କଣ ଶିଖେଇବେ?
2: ପୁନା ପିଆଜ ରସୁଣର ପୋଟଳ କୁର୍ମା।
0: ପୋଟଳ କୁର୍ମା, ସେଥିପାଇଁ କଣ କଣ ଜିନିଷ ଦରକାର?
2: ସେଥିପାଇଁ ଧରାଯାଉ 500 ପୋଟଳ, ଏଥିରେ 1 ଚାମଚ ପୋସ୍ତ ଆଉ 1 ଚାମଚ ଚାରମଗଜ, 8ରୁ 10 ପିସ୍ କାଜୁ ଆଉ ନଡ଼ିଆ ଫାଳେ, ଆଉ ଏଇ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ 1/2 ଚାମଚ ଲେଖାଏଁ, ଲଙ୍କା ଗୁଣ୍ଡ, ଲୁଣ, ତେଲ।
0: କେମିତିକା ପ୍ରସ୍ତୁତ କରିବେ କୁହନ୍ତୁ?
2: ସେଇଟା ପ୍ରଥମେ ପୋଟଳଟାକୁ ଭଲକି ଧୋଇଦେବା, ଧୋଇକି ତାକୁ କାଟିବା, ଯେ ତାକୁ ପୁରା କାଟିବାନି, ଅଳ୍ପ କାଟିକି ଛାଡ଼ିଦେବା, ମାନେ ମଝି ଯାଇକି କାଟିବା, ତାପରେ ଛାଡ଼ିଦେବା ତାକୁ, ପୁରାଟା କାଟିକି ଇଏ କରିବାନି,
0: ମାନେ 2 ଖଣ୍ଡ ହବନି,
2: 2 ଖଣ୍ଡ କରିବାନି।
0: ଲମ୍ବା ଲମ୍ବା କାଟିବା ନା
2: ସେ ଲମ୍ବା ଲମ୍ବା ଥିବ? ଲମ୍ବା ଲମ୍ବା ଥିବ, ତାକୁ ମୁଣ୍ଡ ଆଡୁ ଟିକେ ଖାଲି ଏମିତି ଚିରି ଦବା, ତାପରେ କାଟିଲେ ତାକୁ ଅଳ୍ପ ତେଲ ଦେଇକି ଫ୍ରାଏ କରିବା। ଫ୍ରାଇଂ ପ୍ୟାନ୍ ହେଇଥିବ ଯଦି ତାହେଲେ ଅଳ୍ପ ତେଲରେ ଫ୍ରାଏ କଲେ ବି ହବ, ନହେଲେ ଏମିତି ତେଲରେ ପୁରା ଛାଣି ଦେଲେ ବି ହବ। ତାପରେ ସେଟା ଛାଣିକି ରଖିବା, ତାପରେ ଆମର କାଜୁ ଆଉ ପୋସ୍ତ

0: ଚାର ମଗଜ ତାକୁ ବାଟିକି ରଖିବା। ଦୁଇଟା ଟମାଟୋ 500 ଇଏରେ ଦୁଇଟା ଟମାଟୋ ଆଉ ଇଞ୍ଚେ ଖଣ୍ଡେ ଅଦା ତାକୁ ଗ୍ରାଇଣ୍ଡର କରିକି ସେଇଟା ଗୋଟେ ରଖିବା। ତାପରେ ପ୍ରଥମେ କରେଇରେ ତେଲ ଦେବା, ତେଲ ଟିକେ ଗରମ ହୋଇଗଲା ପରେ ସେଥିରେ ଜିରା ଗୋଟେ ଚାମଚ ପକାଇବା। ଜିରା ଫୁଟିଲା ପରେ ଗୋଟେ ତେଜପତ୍ର ଆଉ ଅଳେଇଚ ଆଉ ଲବଙ୍ଗ, ତାପରେ ଡାଲଚିନି ଖଣ୍ଡେ, ତାକୁ କିଛି ସମୟ ଟିକେ ନାଡ଼ି ନଡ଼ାକି ତାପରେ ଆମେ ଯେଉଁ ବାଟିଥିବା ଯେଉଁ ଟମାଟୋ ଆଉ ଯେଉଁ ଅଦା ତାକୁ ପକାଇବା। ସେଇଟା ପକାଇକି ଯେଉଁ ଟମାଟୋର ଯେଉଁ କଞ୍ଚା ସ୍ମେଲଟା ସେଇଟା ଯିବା ପର୍ଯ୍ୟନ୍ତ ଟିକେ ଭାଜିବା। ଭାଜିଲା ପରେ ତାପରେ ଆମେ ଯେଉଁ ବାଟିଥିବା ପୋସ୍ତ ଆଉ ଚାରମଗଜ କାଜୁ ଯେଉଁ ବାଟିଥିବା ତାକୁ ଦେବା। ତାପରେ ତାକୁ ଟିକେ କଷିବା, କଷିଲା ପରେ ଟିକେ ଅଳ୍ପ ପାଣି ଦେଇକି ତାକୁ କଷିବା। ତାପରେ କଷି ହେଲା ପରେ ଆମ ଯେଉଁ ପୋଟଳକୁ ଭାଜିକି ରଖିଥିଲେ ସେଇଟାକୁ ପକାଇବା, ଦେଇକି ଅଳ୍ପ ଟିକେ ପାଣି ଦେଇକି ତାକୁ ଘୋଡ଼େଇ ଦେବା, ସେଇଟା ସେଠି କଷି ହେଇଯିବ। ତାପରେ ଦୁଇ ତିନି ଥର ନାଡ଼ି ନୁଡ଼ାକି ତାକୁ କଷି ହେଇଗଲା ପରେ ତାକୁ ସେଠି ଟିକେ ଗରମ ମସଲା ଗୁଣ୍ଡ ପକାଇବା, ହଳଦୀ ଗୁଣ୍ଡ, ତାପରେ ଲଙ୍କା ଗୁଣ୍ଡ ଆଉ ଆମର ସ୍ୱାଦ ଅନୁସାରେ ଲୁଣ, ତାପରେ ଧଣିଆ ଗୁଣ୍ଡ। ଆଉ ଯେହେତୁ ଏଇଟା ଆମେ ବିନା ପିଆଜ ରସୁଣରେ କରୁଛେ ସେଥିପାଇଁ ଟିକେ କରି ପାଉଡ଼ର ଗୋଟେ ଚାମଚ ଦେଇକି ତାକୁ ଭଲକି କଷିଦେବା।
1: ତେବେ ଏଥିରେ ଝୋଳ ରହିବ କି ନାହିଁ?
0: ନା, ଝୋଳ ବେଶୀ ରହିବନି। ତାପରେ କଷି ହେଲା ପରେ ଅଳ୍ପ ମାନେ ତାଟିଆ ଖଣ୍ଡେ ଆମେ ପାଣି ଦେବା, ଅଳ୍ପ ଟିକେ କଷା କଷା ହେଲା ପରେ ସେଠି ଆମେ ନଡ଼ିଆ ଯେଉଁ ରସ ରଖିଥିବା ଗୋଟେ କପ୍ ନଡ଼ିଆ ରସ, ଫାଳେ ନଡ଼ିଆରେ ଯେତିକି ରସ ହେଇଥିବ ସେ ରସଟାକୁ ସେଠି ଆମେ ପକାଇବା। ତାପରେ କିଛି ସମୟ ଗୋଟେ ମିନିଟ୍ କି ଦୁଇ ମିନିଟ୍ ଏମିତି ଘୋଡ଼େଇ ଦେବା। ତାପରେ ଘୋଡ଼େଇ ଦେଲା ପରେ ସେଟା ଟିକେ ଖାଲି ଫୁଟିଗଲା ମାନେ ସାଙ୍ଗେ ସାଙ୍ଗେ ତାକୁ ବନ୍ଦ କରିଦେବା, ନଡ଼ିଆ ରସଟା ଦେଇକି ବେଶୀ ସମୟ ଫୁଟା ଯାଏନି। ତାପରେ ଏମିତି ରସା ରସା ହବ।
1: ତାହେଲେ ଏଇଟା କ'ଣ ଭାତ ପାଇଁ? ନା,
0: ଭାତ ରୁଟି ପରଟା ସବୁଥିରେ ଖାଇପାରିବେ, ବହୁତ ବଢ଼ିଆ ଲାଗେ। ଆଉ ହଉଛି ଆମର ଏଇ ଯୋଉ କଦଳୀ ଫୁଲ
1: ଭଣ୍ଡା, ଯୋଉଟା
0: ଭଣ୍ଡାର ଗୋଟେ ଭଣ୍ଡା ପାଇଁ ଆମର ଦୁଇଟା ବଡ଼ ପିଆଜ, ଏଇଟା ପିଆଜ ରସୁଣରେ କରୁଛି, ଦୁଇଟା ବଡ଼ ପିଆଜ, ଗୋଟେ ଚାମଚ ପୋସ୍ତ ଆଉ 6-7 କଳା ରସୁଣ ଆଉ ଅଦା 1 ଇଞ୍ଚ। ଆମେ ଯୋଉ ଆଗେ ତ କଦଳୀଟାକୁ ଆମେ ତାର ଯୋଉ ଭଣ୍ଡାଟା ତାକୁ ଛଡ଼ାଇବା, ତାକୁ ଛଡ଼େଇ ସାରିଲା ପରେ ତାକୁ ଛୋଟ ଛୋଟ କରି କାଟିବା, କାଟିକି ତାକୁ ପାଣିରେ ପକାଇଦେବା, ସାଙ୍ଗେ ସାଙ୍ଗେ କାଟିକି ସାଙ୍ଗେ ସାଙ୍ଗେ ପାଣିରେ ପକାଇବା, ନହେଲେ ସେଟା କଳା ପଡ଼ିଯିବ। ଦେଇକି ତାକୁ ଟିକେ ଗୋଟେ ଗ୍ଲାସ୍ ପାଣି ଦେଇକି ତାକୁ ଆଗେ ଫୁଟାଇଦେବା, ମାନେ ପାଣିଟା ଫୁଟିବ ସେଇ ସମୟରେ ଆମେ ସେଟାକୁ ଛାଡ଼ିବା, ଛାଙ୍କିକି ଯେଉଁ ପାଣିରେ ଆମେ ବୁଡ଼େଇକି ରଖିଥିଲେ ସେଟାକୁ ଛାଣିକି ସେ ଫୁଟା ପାଣିରେ ପକାଇବା। ତାପରେ କିଛି ସମୟ ଟିକେ ଗୋଟେ 2 ମିନିଟ୍ ଏମିତି ତାକୁ ଘୋଡ଼େଇଦେବା। ତାପରେ ଭଲସେ ସେଟା ଫୁଟିଗଲା ପରେ ତାକୁ ପୁଣି ସେ ପାଣିରୁ ଛାଣିଦେବା, ଛାଣିକି ରଖିଦେବା। ତାପରେ ଆମର ମସଲା ପ୍ରସ୍ତୁତ କରିବା, ଯେଉଁ ଗୋଟେ ଚାମଚ ପୋସ୍ତ ଆଉ ରସୁଣ ଆଉ ଯେଉଁ ଅଦା ତାକୁ ପେଷ୍ଟ କରିବା ବାଟିକି। ତେଲ ଆଗେ ଫାଷ୍ଟ କରେଇରେ ତେଲ ଦେବା, ତାପରେ ସେମିତି ସେ ଇଏରେ ତେଜପତ୍ର ଗୋଟେ ଦେବା ଆଉ ଡାଲଚିନି ଟିକେ, ତାପରେ ଲବଙ୍ଗ ଟିକେ ଛେଚିକି ପକାଇଦେବା। ତାପରେ ସେଥିରେ ଫୁଟଣ ଟିକେ ପକାଇବା, ଫୁଟଣ ଟିକେ ଫୁଟିଗଲା ପରେ ଆମେ ଯେଉଁ ବାଟି ନା ପିଆଜ ଯେଉଁ ଦୁଇଟା ବଡ଼ ପିଆଜ ଯେଉଁ କଟା ହେଇଥିବ ଟିକେ ବଡ଼ ସାଇଜ୍ର ସେ ପିଆଜଟାକୁ ଆମେ ପକାଇବା। ତାପରେ ସେ ପିଆଜଟା ଭାଜିବା, ଟିକେ ବେଶୀ ସମୟ ଭାଜିବାନି, ଟିକେ ଇଏ ଥିବ। ତାପରେ ଭାଜିକି ସେ ଯେଉଁ ମସଲାଟା ଆମେ କରିଥିବା ସେ ମସଲାଟା ଦେବା, ମସଲାଟା ଦେଇକି ଟିକେ କଷିବା, କଷିକି ତାପରେ ଯେଉଁ ଆମେ ଛାଙ୍କିକି ରଖିଥିଲେ ପାଣିରୁ ସେ ଭଣ୍ଡାଟା ତାକୁ ଆମେ ତା ଦେହରେ ପକାଇବା, ପକାଇକି ନାଡ଼ିବା ଟିକେ ଅଳ୍ପ ତାଟିଆ ଖଣ୍ଡେ ପାଣି ଦେଇକି ସେଟା ପୁଣି ଟିକେ ଘୋଡ଼େଇ ଦେବା। ତାପରେ ଲୁଣ ହଳଦୀ ଲଙ୍କା ସବୁ କିଛି ଦେଇଥିବା, ସେଥିରେ ଟିକେ ଫୁଟିଲା ପରେ ତାକୁ ମାଖା ମାଖା ହବ ସେଟା,
1: ମାନେ ପୁରା ଶୁଖିଲା ଟିକେ ହେଇ ଆସିବ।
0: ହଁ, ଟିକେ ଶୁଖିଲା ଶୁଖିଲା ହବ ସେଟା।
1: ଆଳୁ କିମ୍ବା ଅନ୍ୟାନ୍ୟ ଜିନିଷ ପଡ଼ିବ କି?
0: ହଁ, ପଡ଼ିଲେ ବି ହବ, ଆଳୁ ପକାଇଲେ ବି ହବ, ନ ପକାଇଲେ ବି ହବ।
1: ଏଇଟାକୁ କ'ଣ କହୁଛନ୍ତି?

0: ରୋଷେଇ କଲାବେଳେ ପ୍ରତ୍ୟେକ ଦିନ କିଛି ନା କିଛି ତରକାରୀ କରୁ। ଆଉ ବେଳେବେଳେ ସମୟ ଅଭାବ ହେଉ ଅବା ଖାଇବାକୁ ଇଚ୍ଛା ନଥିବାରୁ ବିଭିନ୍ନ ପ୍ରକାରର ପରିବାକୁ ଆମେ ଖାଉନା। ପୁଣି ପିଲାମାନେ ବାଛି ବାଛିକା ଖାଆନ୍ତି। କେତେକ ପିଲା କଲରା ଖାଆନ୍ତି ନାହିଁ, ମୂଳା ଖାଆନ୍ତି ନାହିଁ, ଆଉ କେତେକ ପିଲା ଜମାରୁ ପନିପରିବା ଖାଆନ୍ତିନି। କିନ୍ତୁ ପନିପରିବା ଆମ ଦେହ ପାଇଁ ଖୁବ୍ ଆବଶ୍ୟକ। ଆମେ ଯଦି ବିଭିନ୍ନ ଋତୁରେ ମିଳୁଥିବା ପନିପରିବାକୁ ନ ଖାଉ ତାହେଲେ ଶରୀର ଅସୁସ୍ଥ ହେବ। ଠିକ୍ ଭାବରେ ଖାଦ୍ୟ ସାର ଦେହକୁ ଯିବ ନାହିଁ। ତେଣୁ ଖାଦ୍ୟରେ ଆମର ବିଭିନ୍ନ ପ୍ରକାର ପନିପରିବାକୁ ସାମିଲ କରିବା ଦରକାର। ବିଭିନ୍ନ ପନିପରିବାର ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ଅଛି। କେଉଁ ପନିପରିବାର କି ପ୍ରକାର ଔଷଧୀୟ ଗୁଣ ଅଛି ଆଜି ଆସନ୍ତୁ ଶୁଣିବା। କହୁଛନ୍ତି ଅର୍ଚ୍ଚନା ପାଣିଗ୍ରାହୀ।
1: ପନିପରିବା ଦ୍ୱାରା ବ୍ୟକ୍ତିକୁ ସହଜରେ ଭିଟାମିନ, ଖଣିଜ ଲବଣ, କାର୍ବୋହାଇଡ୍ରେଟ୍ ମିଳିଥାଏ। ପନିପରିବାରେ ଏଭଳି ଅନେକ ଖଣିଜ ଲବଣ ରହିଥାଏ ଯେଉଁଗୁଡ଼ିକ ଦ୍ୱାରା ଆମ ଶରୀରର ଅନେକ ରୋଗ ଭଲ ହୋଇପାରିବ। ଏଭଳି କିଛି ରୋଗ ରହିଛି ଯାହା କେବଳ ଭିଟାମିନ ତଥା ପୋଷକ ପଦାର୍ଥଗୁଡ଼ିକର ଅଭାବରୁ ହୋଇଥାଏ। ସେଗୁଡ଼ିକୁ କେତେକ ବିଶେଷ ପନିପରିବା ସେବନ ଦ୍ୱାରା ଠିକ୍ କରାଯାଇପାରିବ। ତେଣୁ ପ୍ରତ୍ୟେକ ମନୁଷ୍ୟ ଋତୁ ଅନୁଯାୟୀ ମିଳୁଥିବା ପନିପରିବା ସେବନ କରିବା ଉଚିତ। ଆଳୁରେ ପର୍ଯ୍ୟାପ୍ତ ପରିମାଣରେ ଶ୍ୱେତସାର, କ୍ୟାଲସିୟମ, ଲୌହ, ଭିଟାମିନ୍ ସି ତଥା ଫସ୍ଫରସ୍ ରହିଥାଏ। ଆଳୁକୁ ସିଝାଇ ଖାଇବା ଦ୍ୱାରା ଅନ୍ତରରେ ମଳ ସଢ଼ିବା ଦୂର ହୋଇଥାଏ। ଏହାକୁ ଖାଇ ଅନ୍ତରରେ ଜମା ହୋଇଥିବା ବିଷାକ୍ତ ଦ୍ରବ୍ୟ ନଷ୍ଟ କରାଯାଇପାରିଥାଏ। ଆଳୁକୁ ସିଝାଇ ଖାଇବା ଦ୍ୱାରା ଶରୀରରେ ପଟାସିୟମର ମାତ୍ରା ବିକଶିତ ହୋଇଥାଏ। ଏହାଫଳରେ କିଡ଼ନୀରେ ଏକତ୍ରିତ ସୋଡିୟମକୁ ବହୁତ ଶୀଘ୍ର ବାହାର କରି କିଡ଼ନୀକୁ ରୋଗ ଓ ଫୁଲିବାରୁ ରକ୍ଷା କରାଯାଇପାରେ। ନିଆଁରେ ପଡ଼ିଗଲେ କଞ୍ଚା

କଞ୍ଚା ଆଳୁକୁ ଛେଚି ଲେପ କରିବା ଦ୍ୱାରା ତୁରନ୍ତ ଲାଭ ମିଳିଥାଏ ତଥା ଫୋଟକା ହୁଏ ନାହିଁ। ଆଳୁ ପତ୍ରର ରସ କଫକୁ ଦୂର କରିଥାଏ। ଉଚ୍ଚ ରକ୍ତଚାପରେ ମଧ୍ୟ ଆଳୁ ଗୁଣକାରୀ। ଉଚ୍ଚ ରକ୍ତଚାପରେ ପାଣିରେ ଟିକେ ଲୁଣ ମିଶାଇ ଆଳୁକୁ ସିଝାନ୍ତୁ। ଏହାପରେ ଆଳୁକୁ ଚୋପା ଛଡ଼ାଇ ଖାଆନ୍ତୁ। ଏହାଦ୍ୱାରା ଉଚ୍ଚ ରକ୍ତଚାପ କମ୍ ହୋଇଥାଏ। ଟାଣ ଖରା କାରଣରୁ ତ୍ୱଚା ବିକୃତ ହୋଇଯାଇଥିଲେ କଞ୍ଚା ଆଳୁ ରସ ପ୍ରତିଦିନ ତ୍ୱଚାରେ ମାଲିସ କରନ୍ତୁ। ଏହାଦ୍ୱାରା ତ୍ୱଚା କୋମଳ ସଫା ଏବଂ ଚିକ୍କଣ ହୋଇଥାଏ। କିଡ଼ନୀର ପଥରୀ ସମସ୍ୟାରେ ଆଳୁ ସିଝାଇ ଖାଆନ୍ତୁ ଏବଂ ଅଧିକ ମାତ୍ରାରେ ପାଣି ପିଅନ୍ତୁ। ଏହାଦ୍ୱାରା ପଥରୀ ସହଜରେ ବାହାରିଯାଏ। ଅମ୍ଳର ଆଧିକ୍ୟ ହେତୁ ଖଟା ହେଗୁଟି ଆସିଲେ ରୋଗୀକୁ ଆଳୁ ସିଝାଇ ଖାଇବାକୁ ଦେବା ଦ୍ୱାରା ବହୁତ ଲାଭ ମିଳିଥାଏ। ସନ୍ଧି ଫୁଲି ଯାଇଥିଲେ କଞ୍ଚା ଆଳୁକୁ ଛେଚି ଲେପ କରିବା ଦ୍ୱାରା ଶୀଘ୍ର ଫୁଲା ଏବଂ ଯନ୍ତ୍ରଣା ଦୂର ହୁଏ। ଥଣ୍ଡା ପବନ ଯୋଗୁଁ ମୁହଁ ଓ ହାତର ତ୍ୱଚାରେ କୁଞ୍ଚନ ସୃଷ୍ଟି ହୋଇଥିଲେ ଏବଂ ତ୍ୱଚା ଶୁଖିଯାଇ କଦାକାର ହୋଇଯାଇଥିଲେ ଆଳୁକୁ ଛେଚି ଲଗାଇବା ଦ୍ୱାରା କୁଞ୍ଚନ ଦୂର ହୁଏ ଏବଂ ତ୍ୱଚାରେ ଚମକ ଆସିଥାଏ। ଆଳୁକୁ ସିଝାଇ ଚୋପା ଛଡ଼ାଇ ଚକଟି ଦିଅନ୍ତୁ ଏବଂ ଏଥିରେ ଦୁଧ ସର ମିଶାଇ ତ୍ୱଚା ଉପରେ ମାଲିସ କରନ୍ତୁ। ଏହାଦ୍ୱାରା ତ୍ୱଚା କୋମଳ ଏବଂ ନରମ ହୋଇଥାଏ। ସବୁଜ ଆଳୁକୁ ସିଝାଇବା ଦ୍ୱାରା ମଧ୍ୟ ଏହା ଠିକ୍ ଭାବରେ ସିଝେ ନାହିଁ। ଏହାକୁ ତରକାରୀ କରିବା କ୍ଷତିକାରକ। ବାୟୁ ବିକାର ବାତ ବିକାର ଏବଂ କଷ୍ଟବଦ୍ଧତା ହେଲେ ଆଳୁ ଖାଆନ୍ତୁ ନାହିଁ। ଅତିସାର ଅର୍ଶ ରୋଗରେ ମଧ୍ୟ ଆଳୁ ଖାଇବା ଦ୍ୱାରା ହାନି ହୋଇଥାଏ। ମଧୁମେହ ରୋଗରେ ମଧ୍ୟ ଆଳୁ ଖାଇବା କ୍ଷତିକାରକ। ତଟକା ବିଲାତି ରସ ପିଲାମାନଙ୍କୁ ଅଭ୍ୟାସ କରି ଖୁଆଇବା ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ଘଟିଥାଏ। ପ୍ରତିଦିନ ସକାଳୁ ଜଳଖିଆ ବଦଳରେ ବିଲାତି ପିଆଜ ଲୁଣ ଓ ଲେମ୍ବୁ ରସରେ ସାଲାଡ଼ କରି ଖାଇଲେ ମେଦ ହ୍ରାସ ହୁଏ। ପାଚିଲା ବିଲାତିକୁ ବାଟି ମୁଖମଣ୍ଡଳରେ ଲଗାଇ କିଛି ସମୟ ପରେ ଧୋଇଲେ କିଛି ଦିନରେ ମୁଖବ୍ରଣ ଭଲ ହୁଏ। ବିଲାତି ରସରେ ଚିନି ମିଶାଇ ମୁଣ୍ଡରେ ମାଲିସ କଲେ ରୂପି ଭଲ ହୋଇଥାଏ। ଗୋଟିଏ କିମ୍ବା ଦୁଇଟି ପାଚିଲା ବିଲାତି 5 ମିନିଟ୍ ପାଣିରେ ସିଝାଇ ଚକଟି ଛାଣି ଛଣା ପାଣିରେ ଚିନି ମିଶାଇ ଉଷୁମ ଉଷୁମ ପିଇଲେ ବାନ୍ତି ଭଲ ହୁଏ। ବିଲାତି ଲୁଣ ଓ ଗୋଲମରିଚ ଗୁଣ୍ଡ ମିଶାଇ ନିୟମିତ କିଛି ଦିନ ଖାଇଲେ କୃମିଦୋଷ ଭଲ ହୁଏ। 100 ମିଲିଲିଟର ପାଚିଲା ବିଲାତି ରସରେ ସୈନ୍ଧବ ଲବଣ ଶୁଣ୍ଠି ଜିରା ଓ ଗୋଲମରିଚ ଗୁଣ୍ଡ ମିଶାଇ ପିଇଲେ କଷ୍ଟବୋଧ ଭଲ ହୁଏ। ନିୟମିତ ବିଲାତି ରସ ପିଇଲେ ମୂତ୍ରର ଶର୍କରା ହ୍ରାସ ହୁଏ। ନିୟମିତ ଗୋଟିଏ ବିଲାତି ରସ ପିଇଲେ ଉଚ୍ଚ ରକ୍ତଚାପରେ ସୁଫଳ ମିଳେ। ବିଲାତିର ଅମ୍ଳୀୟ ଗୁଣ ଯୋଗୁଁ ସନ୍ଧି ପ୍ରଦାହ ଗଣ୍ଠି ବାତ ଗାଉଟ୍ ଆଦି ରୋଗ ଭୋଗୁଥିବା ବ୍ୟକ୍ତିମାନଙ୍କୁ ବିଲାତି କମ୍ ଖାଇବାକୁ ପରାମର୍ଶ ଦିଆଯାଇଥାଏ। କଞ୍ଚା ଗାଜର ଚୋବାଇ ଖାଇଲେ କୃମି ଦୋଷ ଦୂର ହୋଇଥାଏ। ପ୍ରତିଦିନ କଞ୍ଚା ଗାଜର ଖାଇଲେ କିମ୍ବା ଗାଜର ରସ ପିଇଲେ ଅର୍ଶ ରୋଗରେ ମଧ୍ୟ ଉପକାର ମିଳେ। 200 ମିଲିଲିଟର ଗାଜର ରସରେ 50 ମିଲିଲିଟର ପାଳଙ୍ଗ ରସ ମିଶାଇ ଖାଲି ପେଟରେ ସକାଳେ ନିୟମିତ ପିଇଲେ କଷ୍ଟବୋଧ ଭଲ ହୁଏ। ପ୍ରତିଦିନ କଞ୍ଚା ଗାଜର ଖାଇଲେ କଷ୍ଟବୋଧ ଭଲ ହେବା ସହ ଅନ୍ତ୍ରଦୋଷ ଦୂର ହୋଇଥାଏ। ଅଧ କପ୍ ଗାଜର ରସ ଅଧ କପ୍ ପାଳଙ୍ଗ ରସରେ ଚାମୁଚେ ଲେମ୍ବୁ ରସ ଓ 2 ଚାମଚ ମହୁ ମିଶାଇ ପିଇଲେ କଷ୍ଟବୋଧ ଭଲ ହୁଏ। ସମ ପରିମାଣର ଗାଜର ଓ ପାଳଙ୍ଗ ରସରେ ଲୁଣ ଜିରାଗୁଣ୍ଡ ମିଶାଇ ପିଇଲେ ମଧୁମେହ ସମସ୍ୟାରେ ଉପକାର ମିଳିଥାଏ। 300 ମିଲିଲିଟର ଗାଜର ରସ 200 ମିଲିଲିଟର ପାଳଙ୍ଗ ରସକୁ ମିଶାଇ ସକାଳେ ଖାଲି ପେଟରେ ଦିନକୁ ଥରେ କିମ୍ବା 2 ଥର 250 ମିଲିଲିଟର ଲେଖାଏଁ ସକାଳେ ଉପରବେଳା ପିଇଲେ ଉଚ୍ଚ ରକ୍ତଚାପ ହ୍ରାସ ହୁଏ। ବିଟ୍ ଗାଜର ଓ ଅମୃତଭଣ୍ଡାକୁ ମିଶାଇ ବାଟି କିମ୍ବା ଗ୍ରାଇଣ୍ଡ କରି ରସ ବାହାର କରି ସକାଳେ ଓ ଉପରବେଳା ଦିନକୁ 2 ଥର 1 କପ୍ ଲେଖାଏଁ ରସ ପିଇଲେ ମଧ୍ୟ ଉଚ୍ଚ ରକ୍ତଚାପରେ ଉପକାର ମିଳିଥାଏ। କପେ ଗାଜର ରସରେ କପେ ଦୁଧ ଓ 2 ଚାମଚ ମହୁ ମିଶାଇ ନିୟମିତ କିଛି ଦିନ ସକାଳେ ପିଇଲେ ରକ୍ତହୀନତା ଓ ଶାରୀରିକ ଦୁର୍ବଳତା ଭଲ ହୋଇଯାଇଥାଏ। 3 ଚାମଚ ଗାଜର ରସରେ ଚାମଚେ ପିଆଜ ରସ ମିଶାଇ ଦିନକୁ 3 ଥର ଖାଇଲେ ଥଣ୍ଡା ସର୍ଦ୍ଦି ଭଲ ହୁଏ। 1 ଗ୍ଲାସ୍ ଗାଜର ରସରେ ମିଶ୍ରି ଓ ଗୋଲମରିଚ ଗୁଣ୍ଡ ମିଶାଇ ଦିନକୁ ଥରେ ପିଇଲେ କଫ ଓ କାଶ ଭଲ ହୋଇଥାଏ। ଗାଜର ରସ ପାଟି ଭିତରେ କିଛି ସମୟ ରଖି ଖାଇବା ଦ୍ୱାରା ପାଟି ଘା ମଧ୍ୟ ଭଲ ହୁଏ। ପ୍ରତିଦିନ କପେ ଗାଜର ରସ ପିଇଲେ ଦାନ୍ତ ଓ ମାଢ଼ିର ରୋଗ ଦୂର ହୋଇଥାଏ। କଞ୍ଚା ଗାଜର ଚୋବାଇ ଖାଇଲେ ଦାନ୍ତ ସୁଦୃଢ଼ ହୋଇଥାଏ। ଶିଶୁମାନଙ୍କୁ ନିୟମିତ ଗାଜର ରସ ପିଆଇଲେ ଦାନ୍ତ ଉଠିବାରେ ବିଳମ୍ବ ହୁଏ ନାହିଁ। ଦିନକୁ 500 ମିଲିଲିଟର ଗାଜର ରସ ପିଇଲେ ସାଇନୋସାଇଟିସ୍ରେ ଉପକାର ମିଳିଥାଏ। ଦିନକୁ 2 କପ୍ ଲେଖାଏଁ ଗାଜର ରସ ପିଇଲେ ପରିସ୍ରା ପଡ଼ା ଏବଂ ପରିସ୍ରା କଲାବେଳେ ହେଉଥିବା ଯନ୍ତ୍ରଣା ଭଲ ହୋଇଥାଏ। କପେ ଗାଜର ରସରେ କପେ କାକୁଡ଼ି ରସ ମିଶାଇ ଦିନରେ 4-5 ଥର ପିଇଲେ ଖୋଲା ପରିସ୍ରା ହୋଇଥାଏ।

ଏଥିସହିତ ଶେଷ ହେଲା ମହିଳା ମହଲ କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ಆಕಾಶವಾಣಿ ದಿಲ್ಲಿರು
1: ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଶ୍ୱିକ ସଙ୍କଟଜନକ ପରିସ୍ଥିତିର ସମାଧାନ ଉପରେ ଗୁରୁତ୍ୱ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସଭାଜନ ହୋଇପାରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଆସନ୍ତାକାଲିଠାରୁ ହେବ ଆରମ୍ଭ। କଂଗ୍ରେସ ବିଧାୟକ ଭିଡି ସତୀଶନ୍ ହେବେ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମ୍ୟାଚ୍। ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକ ଆଜି ନୂଆଦିଲ୍ଲୀରେ ଜାରି ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର

ଏସ୍ ଜୟଶଙ୍କର ଏହି ଦୁଇଦିନିଆ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ଭାରତର ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ବିଷୟ ରହିଛି ନବସୃଜନ, ସହଯୋଗ ଏବଂ ନିରନ୍ତରତା ସ୍ଥାପନ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ବିଭିନ୍ନ ଭାଗିଦାରୀ ଦେଶର ପ୍ରତିନିଧିମଣ୍ଡଳୀର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି। ଏହି ଅବସରରେ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଶାନ୍ତି ଓ ସୁରକ୍ଷା ହେଉଛି ବୈଶ୍ୱିକ ବ୍ୟବସ୍ଥାର କେନ୍ଦ୍ରସ୍ଥଳୀ। ସେ କହିଛନ୍ତି ବର୍ତ୍ତମାନ ଦେଖାଦେଇଥିବା ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିକୁ କୂଟନୀତି ମାଧ୍ୟମରେ ସମାଧାନ କରାଯାଇପାରିବ। ଏଭଳି ଜଟିଳ ଏବଂ ଅନିଶ୍ଚିତତା ମଧ୍ୟରେ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ଏଥିସହିତ ଆତଙ୍କବାଦୀଙ୍କ ବିରୁଦ୍ଧରେ ଆମକୁ ସଂଗଠିତ ହେବାକୁ ପଡ଼ିବ। ଡକ୍ଟର ଜୟଶଙ୍କର କହିଛନ୍ତି ଏଠାରେ ଯୋଗଦେଇଥିବା ବିଭିନ୍ନ ରାଷ୍ଟ୍ରର ଉପସ୍ଥିତି ଏବଂ ସହଯୋଗର ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରାଯାଇପାରିବ ଏବଂ

0: ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରାଯାଇପାରିବ ଏବଂ ପରସ୍କର ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରାଯାଇପାରିବ। ଏହି ବୈଠକ ଅବସରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଆପୋଷ ସ୍ୱାର୍ଥଜନିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ସମସ୍ୟା ଉପରେ ମତ ବିନିମୟ କରିବେ। ବ୍ରାଜିଲ୍ର ବୈଦେଶିକ ମନ୍ତ୍ରୀ ମାଉରୋ ଭିଏରା, ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ୍, ଇରାନ୍ର ବୈଦେଶିକ ମନ୍ତ୍ରୀ ସୟେଦ ଆବାସ ଅର୍ଗାଜି, ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନା, ମାଲେସିଆର ଦାତୋ ସେରି ଉତାମା, ମହମ୍ମଦ ବିନ୍ ହାଜି ହସନ୍ ପ୍ରମୁଖ ଯୋଗ ଦେଇଛନ୍ତି। ଇଜିପ୍ଟର ବୈଦେଶିକ ମନ୍ତ୍ରୀ ବଦର ଅବଦେଲାଟି ଏହି ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଭାରତ ଗସ୍ତରେ ଆସିଥିବା ଏହି ଅତିଥିମାନେ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବୈଠକର ଦ୍ୱିତୀୟ ଦିନରେ ବ୍ରିକ୍ସ ଆଟ୍ 20 ନବସୃଜନ, ସହଯୋଗ ଏବଂ ନିରନ୍ତରତା ସ୍ଥାପନ ଶୀର୍ଷକ ଆଲୋଚନାରେ ଏହି ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ସହଯୋଗୀ ରାଷ୍ଟ୍ରଗୁଡ଼ିକର ପ୍ରତିନିଧିମଣ୍ଡଳୀ ମୁଖ୍ୟମାନେ ଅଂଶଗ୍ରହଣ କରିବେ। ମିଳିତ ଜାତିସଂଘର ସାଧାରଣ ଅଧିବେଶନର 80ତମ ବୈଠକ ଅବସରରେ ଗତବର୍ଷ ସେପ୍ଟେମ୍ବର 26 ତାରିଖ ଦିନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସଭାଜନ ହୋଇପାରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦଠାରେ ଏନ୍ଡିଆର୍ଏଫ୍କୁ ରାଷ୍ଟ୍ରପତିଙ୍କ ଧ୍ୱଜା ପୁରସ୍କାର ସମାରୋହକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ଭାବ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ସେମାନଙ୍କର ଉପସ୍ଥିତି ପ୍ରଭାବିତ ଲୋକଙ୍କ ମନରେ ଆଶ୍ୱସ୍ତି ଭରିଦେଇଥିବା ବୋଲି ଶ୍ରୀ ଶାହା କହିଛନ୍ତି। ରାଷ୍ଟ୍ରପତିଙ୍କ ଧ୍ୱଜା ସମ୍ମାନ ପାଇବା ଅତ୍ୟନ୍ତ ଗର୍ବର ବିଷୟ ବୋଲି ଶ୍ରୀ ଶାହା କହିଛନ୍ତି। ଏହି ସମ୍ମାନ ପ୍ରଦାନ ମାଧ୍ୟମରେ ରାଷ୍ଟ୍ରପତି ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ବିଭିନ୍ନ ସ୍ତରରେ ସେବା ପ୍ରଦାନକାରୀ ଆପଦ ମିତ୍ରଙ୍କ ବିପର୍ଯ୍ୟୟ ସହାୟତାକୁ ପ୍ରଶଂସା କରିଛନ୍ତି।
1: एनडीआरएफ को राष्ट्रपति निशान का सम्मान दिया गया, वो हम सब के लिए गौरव और प्रतिष्ठा की बात। ये सम्मान एनडीआरएफ के समस्त बल के सेवा, साहस, शौर्य और समर्पण के संचित गुणों का सम्मान है। 20 साल के कम अंतराल के अंदर आपदा बचाव के क्षेत्र में भारत को वैश्विक नक्शे पर रखने का काम एनडीएमए और एनडीआरएफ ने किया है।
0: ଶ୍ରୀ ଶାହା କହିଛନ୍ତି, ଏନ୍ଡିଆର୍ଏଫ୍ ନିଜର 8,500ରୁ ଅଧିକ କର୍ମଚାରୀ, 10,000ରୁ ନାଗରିକ ସେବା ପ୍ରଦାନକାରୀ ସୁରକ୍ଷା କର୍ମଚାରୀ ଏବଂ 2,20,000ରୁ ଅଧିକ ସ୍ୱେଚ୍ଛାସେବକଙ୍କୁ ତାଲିମ ପ୍ରଦାନ କରିଛି। ଦୁଇବର୍ଷ ମଧ୍ୟରେ 10,500ରୁ ଅଧିକ ନାବିକଙ୍କୁ ଏନ୍ଡିଆର୍ଏଫ୍ ତାଲିମ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିପର୍ଯ୍ୟୟ ସ୍ଥିର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ତାଙ୍କର ପଞ୍ଚଦେଶୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇକୁ ଗସ୍ତ କରିବେ। ସେଠାରେ ଆସନ୍ତାକାଲି ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ଆପୋଷ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୈତିକ ଭାଗିଦାରୀକୁ ଆଗେଇ ନେବା ଦିଗରେ ଉଭୟ ନେତା ଆଲୋଚନା କରିବାର ସମ୍ଭାବନା ରହିଛି। ଶ୍ରୀ ମୋଦିଙ୍କର ଏହି ଗସ୍ତ ଦୁଇ ରାଷ୍ଟ୍ର ମଧ୍ୟରେ ଉଚ୍ଚସ୍ତରୀୟ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିବ। ଗତ ଜାନୁଆରୀ ମାସରେ ୟୁଏଇ ରାଷ୍ଟ୍ରପତିଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ଉଭୟ ନେତା ବୈଷୟିକ ଜ୍ଞାନକୌଶଳ, କୃତ୍ରିମ ବୁଦ୍ଧିମତା, ଅର୍ଥନୀତି ଏବଂ ଖାଦ୍ୟ ସୁରକ୍ଷା ଆଦି ପ୍ରସଙ୍ଗରେ ଦ୍ୱିପାକ୍ଷିକ ବୈଠକରେ ମିଳିତ ହୋଇଥିଲେ। ଗତ ଦଶନ୍ଧି ମଧ୍ୟରେ ଶେଖ୍ ମହମ୍ମଦ 5 ଥର ଭାରତ ଗସ୍ତ କରିଥିବାବେଳେ ଗତ ଜାନୁଆରୀରେ ତାଙ୍କର ଗସ୍ତ ୟୁଏଇ ରାଷ୍ଟ୍ରପତି ଭାବରେ ତୃତୀୟ ଥିଲା। ଦ୍ୱିପାକ୍ଷିକ ସହଭାଗିତାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଚଳିତ ବର୍ଷ ଆରମ୍ଭରେ ଏଡିଏନ୍ଓସି ଗ୍ୟାସ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ମଧ୍ୟରେ ପ୍ରାୟ 3 ବିଲିୟନ୍ ଆମେରିକୀୟ ମୂଲ୍ୟର ଏକ 10 ବର୍ଷିଆ ତରଳୀକୃତ ପ୍ରାକୃତିକ ଗ୍ୟାସ୍ ଯୋଗାଣ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। 2032 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ $200 ବିଲିୟନ୍ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଭାରତରେ ଏକ ସୁପର କମ୍ପ୍ୟୁଟିଂ କ୍ଲଷ୍ଟର ସ୍ଥାପନ କରିବାରେ ସହଯୋଗ ପ୍ରଦାନ ନେଇ ୟୁଏଇ ସହମତ ହୋଇଥିବା ଜଣାପଡ଼ିଛି। ୟୁଏଇରେ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ କହିଛନ୍ତି, ୟୁଏଇ ହେଉଛି ଭାରତର ଦ୍ୱିତୀୟ ସର୍ବବୃହତ ରପ୍ତାନୀକାରୀ ରାଷ୍ଟ୍ର। ଏ କ୍ଷେତ୍ରରେ ଆର୍ଥିକ କାରବାର 37 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି ବୋଲି ଶ୍ରୀ ମିତ୍ତଲ କହିଛନ୍ତି।

0: ସଂଯୁକ୍ତ ଆରବ ଏମିରେଟ୍ସରେ 4 ନିୟୁତରୁ ଅଧିକ ଭାରତୀୟ ବସବାସ କରୁଥିବାରୁ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇଥିବା ଶ୍ରୀ ମିତ୍ତଲ କହିଛନ୍ତି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସରେ ଗସ୍ତ କରିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକରେ ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି। କେରଳର ନୂତନ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ବିଧାୟକ ଭିଡି ସତୀଶନ୍ ଶପଥ ଗ୍ରହଣ କରିବେ। ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ଶ୍ରୀ ସତୀଶନ୍ଙ୍କ ନାମ ଘୋଷଣା କରାଯାଇଛି। ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଭାରତୀୟ ଖେଳାଳି ମହିଳା ଏକକ ବର୍ଗରେ ପିଭି ସିନ୍ଧୁ ଏବଂ ପୁରୁଷ ମିଳିତ ବର୍ଗରେ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ଉନ୍ନୀତ ହୋଇଛନ୍ତି। ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ବିଶ୍ୱର 12 ନମ୍ଘର ମାନ୍ୟତାପ୍ରାପ୍ତ ଦୁଇଥରର ଅଲିମ୍ପିକ୍ସ ବିଜେତା ପିଭି ସିନ୍ଧୁ ଡେନମାର୍କର ଆମିଲିଏ ସ୍କୁଲ୍ସଙ୍କୁ ସିଧାସଳଖ 21-13, 21-15 ସେଟ୍ରେ ପରାସ୍ତ କରିଛନ୍ତି। କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ସିନ୍ଧୁ ଜାପାନର ଆକାନେ ଆମାଗୁଚିଙ୍କୁ ଭେଟିବେ। ପୁରୁଷ ମିଳିତ ବର୍ଗରେ ସାତ୍ୱିକ ଏବଂ ଚିରାଗ ମାଲେସିଆ ପ୍ରତିପକ୍ଷଙ୍କୁ ହରାଇ ପ୍ରି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସକୁ 6 ୱିକେଟ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ପାଇ ପଏଣ୍ଟ ତାଲିକାର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଛି। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତକୁ ନେଇ ବିଜେପି ଆପତ୍ତି ଉଠାଇଛି। ନୂଆଦିଲ୍ଲୀଠାରେ ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିଗତ 22 ବର୍ଷ ହେଲା ଶ୍ରୀ ଗାନ୍ଧୀ ସାଧାରଣ ଜୀବନ ବିତାଉଥିଲେ ମଧ୍ୟ 54 ଥର ବିଦେଶ ଗସ୍ତ କରିଛନ୍ତି। ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି, ଶ୍ରୀ ଗାନ୍ଧୀ ବିଦେଶ ଗସ୍ତ ପାଇଁ ବ୍ୟକ୍ତିଗତ ଭାବେ ପ୍ରାୟ 60 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଶ୍ୱିକ ସଙ୍କଟଜନକ ପରିସ୍ଥିତିର ସମାଧାନ ଉପରେ ଗୁରୁତ୍ୱ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସଭାଜନ ହୋଇପାରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଆସନ୍ତାକାଲିଠାରୁ ହେବ ଆରମ୍ଭ। କଂଗ୍ରେସ ବିଧାୟକ ଭିଡି ସତୀଶନ୍ ହେବେ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ୱଲ୍ସା ୱିଲିୟମ୍ସ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. India asserts BRICS expected to play a constructive role amid global uncertainty and economic challenges. Two-day BRICS foreign ministers meeting begins in New Delhi. India and UAE set to take bilateral ties to next level during Prime Minister Narendra Modi's visit to Abu Dhabi tomorrow. Congress leader V.D. Satishan to be Chief Minister of Kerala. Home Minister Amit Shah says India has emerged as a global leader and first responder in disaster management. US President Donald Trump and Chinese President Xi Jinping hold crucial talks in Beijing. Iran war, global energy crisis, tariffs and trade tensions high on agenda. And in badminton, India's PV Sindhu and men's doubles pair of Sattvik Sairaj Rankireddy and Chirag Shetty enter quarterfinals of Thailand Open. India today asserted that expectations are growing for BRICS to play a constructive role amid global uncertainty and economic challenges. External Affairs Minister Dr. S. Jaishankar stated this in his opening remarks on the commencement of the two-day BRICS foreign ministers meeting in New Delhi today. The meeting is being chaired by Dr. Jaishankar. Foreign ministers and heads of delegation from BRICS member countries and partner nations are participating in the meeting. Speaking on the occasion, External Affairs

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ। ଜୁଲାଇ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଏବଂ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସ ଭାଜନ ହୋଇପାରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦଠାରେ ଏନ୍ଡିଆର୍ଏଫ୍କୁ ରାଷ୍ଟ୍ରପତିଙ୍କ ଧ୍ୱଜା ପୁରସ୍କାର ସମାରୋହକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ଭାବ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ସେମାନଙ୍କର ଉପସ୍ଥିତି ପ୍ରଭାବିତ ଲୋକଙ୍କ ମନରେ ଆଶ୍ୱସ୍ତି ଭରିଦେଇଥାଏ। ରାଷ୍ଟ୍ରପତିଙ୍କ ଧ୍ୱଜ ସମ୍ମାନ ପାଇବା ଅତ୍ୟନ୍ତ ଗର୍ବର ବିଷୟ। ଏହି ସମ୍ମାନ ପ୍ରଦାନ ମାଧ୍ୟମରେ ରାଷ୍ଟ୍ରପତି ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ବିଭିନ୍ନ ସ୍ତରରେ ସେବା ପ୍ରଦାନକାରୀ ଆପଦ ମିତ୍ରଙ୍କ ବିପର୍ଯ୍ୟୟ ସହାୟତାକୁ ଶ୍ରୀ ଶାହା ପ୍ରଶଂସା କରିଛନ୍ତି।
1: ଏନ୍ଡିଆର୍ଏଫ୍ କୁ ରାଷ୍ଟ୍ରପତି ନିଶାନ କା ସମ୍ମାନ ଦିଆ ଗୟା, ଓ ହମ୍ ସବ୍ କେ ଲିଏ ଗୌରବ ଔର ପ୍ରତିଷ୍ଠା କି ବାତ୍।
2: ଏ ସମ୍ମାନ ଏନ୍ଡିଆର୍ଏଫ୍ କେ ସମସ୍ତ ବଲ କେ ସେବା ସାହସ ଶୌର୍ଯ୍ୟ ଔର ସମର୍ପଣ କେ ସଞ୍ଚିତ ଗୁଣୋ କା ସମ୍ମାନ। 20 साल के कम अंतराल के अंदर आपदा बचाव के क्षेत्र में भारत को वैश्विक नक्शे पर रखने का काम एनडीएमए और एनडीआरएफ ने किया है।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ଏନ୍ଡିଆର୍ଏଫ୍ ନିଜର 8,500ରୁ ଅଧିକ କର୍ମଚାରୀ, 10,000ରୁ ନାଗରିକ ସେବା ପ୍ରଦାନକାରୀ ସୁରକ୍ଷା କର୍ମଚାରୀ ଏବଂ 2,20,000ରୁ ଅଧିକ ସ୍ୱେଚ୍ଛାସେବକଙ୍କୁ ତାଲିମ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିପର୍ଯ୍ୟୟ ସ୍ଥିର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଆଭାସୀ ଜରିଆରେ ବୈଠକରେ ସାମିଲ ହେବେ। ସପ୍ତାହକ ମଧ୍ୟରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏହା ଦ୍ୱିତୀୟ ସମୀକ୍ଷା ବୈଠକ। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ, ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପ୍ରମୁଖ ଉପସ୍ଥିତ ରହିବେ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ସଂଗ୍ରହ ଖର୍ଚ୍ଚ ସମୀକ୍ଷା ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦେଶବ୍ୟାପୀ ସମାଧାନ ସମାରୋହ ଅଦାଲତ ମାଧ୍ୟମରେ ବିଚାରାଧୀନ ମାମଲାଗୁଡ଼ିକର ଆପୋଷ ସମାଧାନ ପାଇଁ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଇନ ବିଭାଗର ସଚିବ ସମସ୍ତଙ୍କୁ ଅବଗତ କରାଇଥିଲେ। କୋରାପୁଟ ଜିଲ୍ଲାପାଳ ଜିଲ୍ଲାର ଉନ୍ନୟନ ସମ୍ପର୍କିତ ପ୍ରାୟ 25ଟି ପ୍ରକଳ୍ପକୁ ବୈଠକରେ ଉପସ୍ଥାପନ କରିଥିଲେ। ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ପାଇଁ ସମ୍ପୃକ୍ତ ବିଭାଗର ସଚିବମାନେ ଆଲୋଚନା କରିଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ରାଜ୍ୟରେ ବିଜେପି ସରକାରକୁ ଆସନ୍ତା ମାସ 12 ତାରିଖରେ 2 ବର୍ଷ ପୂରଣ ହେଉଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 2 ବର୍ଷର ସରକାରଙ୍କ ବିଭିନ୍ନ ସଫଳତା ସମ୍ପର୍କରେ ଆଲୋଚନା କରାଯାଇଛି। ମନ୍ତ୍ରୀମାନେ ବିଗତ 2 ବର୍ଷରେ ଉପଲବ୍ଧ କରିଥିବା ବିଭିନ୍ନ ସଫଳତାକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ବିଶ୍ୱବ୍ୟାପୀ ତୈଳ ସଙ୍କଟ ମଧ୍ୟରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ କହିଛନ୍ତି। ସଚିବସ୍ତରୀୟ ବୈଠକ ପରେ ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଗର୍ଗ କହିଛନ୍ତି, ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପେଟ୍ରୋଲ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଭିନ୍ନ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ କାର୍କେଟ୍ରେ ଗାଡ଼ିର ବ୍ୟବହାରକୁ ହ୍ରାସ କରିଛନ୍ତି। ଆଗାମୀ ଦିନରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନୂତନ ନିର୍ଦ୍ଦେଶ ଜାରି କରିବାକୁ ଲକ୍ଷ୍ୟ ରଖାଯାଇଛି। ସର୍ବସାଧାରଣ ପରିବହନରେ ଯାତାୟାତ

ବାଧ୍ୟତାମୂଳକ ହୋଇପାରେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଜୁଲାଇ ମାସ ପହିଲାରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଆରମ୍ଭ ହେବ। ତୃତୀୟ ପର୍ଯ୍ୟାୟ ଏସ୍ଆଇଆର୍ ନେଇ ଆଜି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହେବ। 3,94,000 ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ଯାଇ ସର୍ଭେ କରିବେ। ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନା ଓ ପଦକ୍ଷେପକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି ଉଚ୍ଚଶିକ୍ଷା ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଧାମନଗର ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଜନହିତକର ଯୋଜନାଗୁଡ଼ିକୁ ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା। ଶ୍ରୀ ସୁରଜ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ବର୍ଷା ଋତୁ ଆସିବା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ଶିକ୍ଷାନୀତି ଦେଶରେ ଲାଗୁ ହେବା ପରେ ଉତ୍ତମ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଶିକ୍ଷାକୁ ଅଗ୍ରାଧିକାର ପ୍ରଦାନ କରାଯାଇ ଭିତ୍ତିଭୂମି ସୁଦୃଢ଼ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆଜି ନବରଙ୍ଗପୁର ଜିଲ୍ଲାସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଆଜିର ଛାତ୍ର ଆସନ୍ତାକାଲିର ସୁନାଗରିକ, ସେମାନେ ବିକଶିତ ଭାରତ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରୟାସ କରିବା ଆବଶ୍ୟକ। କାର୍ଯ୍ୟକ୍ରମରେ ମୋଟ 69 ଜଣ ସିବିଏସ୍ଇ, ଆଇସିଏସ୍ଇ ଓ 9 ବିଏସ୍ଇ ବୋର୍ଡର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। 3 ରଥର 32 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ୱଜ ରଥର 14 ଚକ ମଧ୍ୟରୁ 9 ଚକ ନିର୍ମାଣ ଶେଷ ହୋଇଥିବା ବେଳେ ଦର୍ପଦଳନ ରଥର 10 ଚକ ଏବଂ ନନ୍ଦିଘୋଷ ରଥର 12 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହି ରଥର 3 ରଥର 4 ଲେଖାଏଁ ମୁହାଣ୍ଟ, 4 ଲେଖାଏଁ ନିରାଡ଼ି ଏବଂ 12 ଲେଖାଏଁ ଭୂଇଁ ଖମ୍ବିଗୁଡ଼ିକର ଚୌପଟ କାର୍ଯ୍ୟ ଶେଷ ହେବା ପରେ 3 ରଥର ଭୂଇଁ ଚଉତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରୂପକାର ସେବକମାନେ 3 ରଥର ଶାଲଗୁଜରେ ନୃସିଂହ ରୂପ ଖୋଦେଇଗୁଡ଼ିକର ପଲିସ୍ କାର୍ଯ୍ୟ ଜାରି ରଖିଛନ୍ତି। ଗଞ୍ଜାମ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ନିର୍ମାଣାଧୀନ ଟିକା ଉତ୍ପାଦନ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟକୁ ପଶୁପାଳନ ଓ ପ୍ରାଣୀଧନ ବିଭାଗର ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗି ସମୀକ୍ଷା କରିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଦ୍ୱିତୀୟ ପ୍ରାଣୀ ଟିକା ଉତ୍ପାଦନ କେନ୍ଦ୍ର ବ୍ରହ୍ମପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ନିର୍ମାଣ କରାଯାଉଛି। 52 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କେନ୍ଦ୍ର ଗାଈ, ଛେଳି ଓ ମେଣ୍ଢାଙ୍କ ଭଳି ବିଭିନ୍ନ ପଶୁଙ୍କୁ ସଂକ୍ରାମକ ଓ ବ୍ୟାକ୍ଟେରିଆ ଜନିତ ରୋଗର ପ୍ରତିକାର ପାଇଁ ଟିକା ପ୍ରସ୍ତୁତ ହେବ। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରାକୃତିକ ବିପର୍ଯ୍ୟୟ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରିତା, ଟେଲି ଯୋଗାଯୋଗ, ଶୁଖିଲା ଖାଦ୍ୟ ମହଜୁଦ, ସୁରକ୍ଷିତ ପାନୀୟ ଜଳ ଯୋଗାଣ, ଆବଶ୍ୟକ ଔଷଧ ମହଜୁଦ ଆଦି ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ସହରାଞ୍ଚଳରେ ଥିବା ନାଳନର୍ଦ୍ଦମାକୁ ଯଥାଶୀଘ୍ର ସଫା କରି ବର୍ଷା ଜଳ ନିଷ୍କାସନର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଳ ପରିମଳ ମିଶନର ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବୃହତ୍ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର ଶେଷ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ବିଡିଓମାନେ ପ୍ରତ୍ୟେକ ଗ୍ରାମ ତଦାରଖ କରି ବେଆଇନ ଭାବେ ପାଣି ପମ୍ପ ଜବତ କରିବା ସହ ସମୟକ୍ରମେ ପ୍ରତି ଗ୍ରାମରେ ହର୍ ଘର୍ ଜଲ୍ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲାରେ 11ତମ ପଞ୍ଚବାର୍ଷିକ କୃଷି ଜନଗଣନାର ତୃତୀୟ ପର୍ଯ୍ୟାୟର ବିଶ୍ଳେଷଣାତ୍ମକ ତଥ୍ୟ ମଞ୍ଜୁରୀ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂତନ କୃଷି ଜନଗଣନା ଅନୁସାରେ ଜିଲ୍ଲାର କୃଷି କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ଆଧୁନିକୀକରଣ, ଜଳସେଚନ ବ୍ୟବସ୍ଥା ଓ କୃଷି ଋଣ ପ୍ରାପ୍ତିରେ ଉଲ୍ଲେଖନୀୟ ଅଗ୍ରଗତି ପରିଲକ୍ଷିତ ହୋଇଛି। ଜିଲ୍ଲାରେ କୃଷକମାନଙ୍କ ଆର୍ଥିକ ସଶକ୍ତିକରଣ ହୋଇଥିବା ବୈଠକରେ ମତ ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର 70 ଗ୍ରହଣ ଖଣ୍ଡିଆ ଶିଶୁଙ୍କ ଅସ୍ତ୍ରୋପଚାର ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପଦକ୍ଷେପ ଗ୍ରହଣ କରିଛି। ସମସ୍ତ ଶିଶୁଙ୍କ ଚିକିତ୍ସା ମାଗଣାରେ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ

ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ଏବଂ ଜୁଲାଇ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ହେବା ଜଣେ ପ୍ରଗତିଶୀଳ ଚାଷୀ ଭାଇଙ୍କ ସହିତ, ଯିଏକି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି, ଧାନ, ମାଣ୍ଡିଆ, ପନିପରିବା, ଡାଲି ଜାତୀୟ ଫସଲ, ଏମିତି ଅନେକ ପ୍ରକାର ଚାଷ ସହିତ ସରକାରଙ୍କ ଯୋଜନାରେ ସାମିଲ ହୋଇ ମାଛ ଚାଷ ମଧ୍ୟ କରି ସଫଳ ଉଦ୍ୟୋଗୀ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ତାହେଲେ ଆସନ୍ତୁ ପ୍ରଥମେ ତାଙ୍କର ପରିଚୟ ନେଇଯିବା। ଭାଇ ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ ଭାଇ।
1: ମୋ ନାଁ ଲକ୍ଷ୍ମଣ ନାୟକ।
0: କୋଉଠି ରହୁଛନ୍ତି ଭାଇ?
1: ବଦାପୁଟ, ଆମର ବଦାପୁଟ ପଞ୍ଚାୟତ ବଳକ ବୋଇପଡ଼ା।
0: ଆଜ୍ଞା, ବୟସ କେତେ ହବ ଭାଇ ଆପଣଙ୍କର?
1: ମୋର 61।
0: 61 ବର୍ଷ ହେଲାଣି। ଚଳାଚଳ କେମିତି ଭାଇ, କଣ କରିକି ଚଳିବାଟା?
1: ଚାଷ କରିକି ଚଳୁନି।
0: ନିଜର ଜମି କହିଲେ କେତେ ଅଛି?
1: 7-8 ଏକର କଲିନି। କାଲ ଜମି ଆସେ, ଡେପ ଜମି ଆସେ, ଏମିତି ଆସେ, ଆମିଷାମିଶି।
0: କି କି ଚାଷ ହଉଛି ଭାଇ ସେ ସବୁ ଜମିରେ?
1: ଧାନ ଚାଷ, ଛୋଟିଆ ଧାନ ନା ବଡ ଧାନ, ଏମିତି ଧାନ ଚାଷ ସବୁ।
0: ଏଥର ବି ଧାନ ଲଗେଇଛନ୍ତି?
1: ହଁ, ଧାନ।
0: କୋଉ ବିହନଟା ବ୍ୟବହାର କରୁଛନ୍ତି, ଆମର ଦେଶୀ ନା ହାଇବ୍ରିଡ?
1: ଏବେ ତ ହାଇବ୍ରିଡ ସବୁ ହେଇଗଲାଣି, ହାଇବ୍ରିଡ ଏକା।
0: କେତେ ବର୍ଷ ହେଲାଣି ଚାଷବାସ କଲେଣି ଭାଇ?
1: ଏମିତି ଚାଲିଲା ସେ ପରମ୍ପରା, ଜନ୍ମରୁ କଲୁଣି ଆର ଏମିତି।
0: ଯେବେଠୁ ତମେ ଚାଷ କରୁଛ, ସେବେ ମାଟିର ଅବସ୍ଥା କେମିତି ଥିଲା, ଏବେ ମାଟି କେମିତି ଅଛି, କଣ ତଫାତ ଦେଖୁଛ?
1: ଆଗେ ମ୍ୟାଡମ ବୋଲେ ଆମେ ଗୋବର କାତ ଦେଇକରି ଚାଷ କରୁଥିଲେ ଭଲ କରବର, ଏବେ ୟୁରିଆ ଗୁରୁମୁର ମାଟି ତ ମାଟି ମାନେ ଏମିତି ଆସ୍ତେ ଆସ୍ତେ ଆଣ୍ଟୋଇ ଆଣିଲାନି, ମିଠା ଅଂଶ ଗଲାନି।
0: ଆଗରେ ବାପା ଦାଦା ଅମଳରେ ଯେତେବେଳେ କରୁଥିଲ, କଣ କଣ ବ୍ୟବହାର କରୁଥିଲ ଭାଇ?
1: ଗୋବର ଖତ ଦେଇ କାଲି ବୁଣି ଦେଇଥିଲା ତେଣୁ କିଛି ନାଇଁ, ଆବକା କାଲି ଗୋବର ଖତ।
0: ସେତେବେଳେ ଆବକା ଗୋବର ଖତରେ ଭଲ ହଉଥିଲା?
1: ଏମିତି ଏବେ ପରା ଇନକମ ସେତେ ନାହିଁ ଆର,
0: ଏବେ ଟିକେ ଆୟ ଅଧିକ ହେଲା,
1: ସାର ପାର ଦେଇ ଆୟ କାଣ୍ଡା ଏବେ ବେଶୀ ହେଲାନି ଆର।
0: ଆଗର ପରା ଏମିତି ବୁଣି ଦଉଛ ନା ଏବେ ନୂଆ ପଦ୍ଧତିରେ ଚାଷ କରୁଛ?
1: ନାଇଁ ନାଇଁ, ନୂଆ ପଦ୍ଧତି ମ୍ୟାଡମ, ଏବେ ତ ପଲା କାରବାର, ପଲା ପକାଇ ତାକେ ଉପାଡି କାଲି ରୁଆ ଏକା।
0: ଥାଡି ରୁଆ କରୁଛ କି ମାମୁଲ ରୁଆ?
1: ଏମିତି ମାମୁଲ ରୁଆ କଲୁନି ମ୍ୟାଡମ।
0: ବିହନ କୋଉଠୁ ଆଣୁଛ ଭାଇ?
1: ବୋଇପଡ଼ାନି ଏକା।
0: ସାର ବୋଇଲେ କି କି ସାର ବ୍ୟବହାର କରୁଛ ଭାଇ ଏବେ?
1: ଏବେ ଆମେ 28-28 ଗ୍ରୁମର ୟୁରିଆ ପଟାସ ଏ ତିନିଟା ଜିନିଷ ବ୍ୟବହାର କଲୁନି।
0: ଯେତିକି ବିକ୍ରି ବଟା ବୋଇଲେ ଧାନର କୋଉଠି କରୁଛ ଭାଇ?
1: ଆମେ ମାଣ୍ଡିରେ ଏକା।
0: ମାଣ୍ଡିର ବ୍ୟବସ୍ଥା ବୁଝି ହଉଛି ଭାଇ, ସୁବିଧାରେ ବିକ୍ରି ବଟା ହେଇପାରୁଛି?
1: ଆମ ପଞ୍ଚାୟତ ଭିତରେ ମାଣ୍ଡି ହେଲାନ ପାଇଁ ସୁବିଧାରେ ବିକିଲୁନି।
0: ଖାଲି ଧାନ ଚାଷ କରିବା ଜମି ଏକା ଅଛି କି ପନିପରିବା ମିଶାର ହଉଛି?
1: ଏବେ ପିଆଜ, ବାଇଗଣ, କାରଲା, କଦଳୀ, କୁମୁଡା କେତେ ପ୍ରକାର ଆସେ ମ୍ୟାଡମ, ଏମିତି କଲି ହେଇଛି। ମରିଚ ବି ଗୋଟେ ଗୋଟେ ଆସେ, ବୋଲେ ଯତ୍ନ ନେବି ମ୍ୟାଡମ, ସବୁବେଳେ ଭଲ ହେଲାନି।
0: ଯତ୍ନ ବୋଲେ କି କି ପ୍ରକାର ଯତ୍ନ ନଉଛ ଭାଇ, ଯେ ତମର ଭଲ କିନା ଚାଷ ହଉଛି? ଏତେ ବର୍ଷର ତ ସିଆନ ଚାଷୀ ନା ତମେ?
1: ଯତ୍ନ ବୋଲେ ମ୍ୟାଡମ ଏବେ ଦେଖିବି, ଏବେ ପିଆଜ କି ସେ ବାଇଗଣ କି ଏବେ କରଲା ଏମିତି ବିଭିନ୍ନ ପ୍ରକାର ଲାଗିଲିସି, ତାକୁ ମଛି ମଛି ମଛା ବସିବା ବୋଲି ଗୋଟେ ପ୍ରିୟକାର ବି ଗ୍ରାମ ସଭା ପାସାର ବି କଣ ମେଡିସିନ କହିଛି, ସେ ମେଡିସିନ ରେ ପ୍ରିୟକାର ଦେଲେ ରୋଗ ପୋକ ବସ୍ତେନି।
0: ତମର ପନିପରିବା ବିକ୍ରି ବଟା ବୋଲେ କୋଉଠି ଭାଇ?
1: ଦରାଗୁଡା ସୋମବାର, ବୁଧବାର ଆଡେ ଦଶମନ୍ତପୁର।
0: ଆରେ ଗାଁ ବାଟେ ତମର ଅଧିକ ଯଦି ପନିପରିବା ହେଲା, ତାକୁ ସଂରକ୍ଷିତ କରି ରଖବାର ଅଛି, ତାକୁ ଯତ୍ନ କରି ରଖବାର ଅଛି, ଆଇଲା ଦିନକେ ବିକିବି ବୋଇଲେ ହଉଛି କି ନାଇଁ ଭାଇ?
1: ଆମର ବାଟେ ଶୀତଳ ଭଣ୍ଡା ରହିଲେ ଭଲ ହେଇଥା, ଏମିତି ଉତ୍ତର ବାଟେ ଆସେ, ଦକ୍ଷିଣ ବାଟେ ମାଲି ବେଶୀ ଚାଷ ଆସେ, ତାଙ୍କର ଏମିତି ଶୀତଳ ଭଣ୍ଡାର ନାଇଁ ପାଇଁ ବେଶୀ ଜୟପୁର ନେଲାନି, ଦରାଗୁଡା ବୁଧବାର ନାଇଁ ବେଶୀ କହିବି ଗଲାନି।
0: ଯେତିକି ନୂଆ ସରକାରୀ ଯୋଜନାରେ କେବେ ସାମିଲ ହେଇଛ କି ନାଇଁ ସରକାର ବାବୁ ମଣ୍ଠୁ ମିଶିକି? ନା
1: ସରକାର ସୁବିଧା ହେଲେ ମାଛ ଚାଷରେ ପାଇଲି ମ୍ୟାଡମ।
0: ମାଛ ଚାଷ କରୁଛ?
1: ହଁ।
0: ହେଲେ ମାଛ ଚାଷ କରିବ ବୋଲି କି କେମିତି ମନରେ ଧାରଣା ଆଇଲା ଭାଇ?
1: ମାଛ ଚାଷ ବୋଇଲେ ଗୋଟେ ଉତ୍ତର ଏମିତି ସଟିଆ ଗୋଟେ କାଲି କମ ଡାବୁରେ ଛାଡ଼ିଲି, କି ଗୋଟେ 800-900 ଏମିତି ବିକିଲି, ଗୋଟେ ଲାଭ ହେଲା। ଏତି ସେ ଆଜ୍ଞା ଧାରିଲି ଯେ ନାଇଁ ଲୋନ ଗୋଟେ କର ବନ୍ଦ ପାଇଁ ତୁ ଭଲ ସୁବିଧା ବୋଇଲା ଗେ, ମୁଇଁ ଲୋନ ବେଶୀ ଡାର ମ୍ୟାଡମ ବୋଇଲି। ସେ ଗ୍ରାମ ସଭା ଆଜ୍ଞା କହିଲା କି ନାଇଁ ମୁଇଁ ଲେଖା ଲେଖି କରିବି, ଯେବେ ପଇସା ପାଇବୁ ସେଦିନ ଡାକି ନେବି ବୋଇଲା। ସବୁ କାରୁ ମୁଇଁ ଯାଇନାଇନି ଟୋଟାଲ, ସେ ଯେବେ ଡକୁମେଣ୍ଟ କାଢ଼ବା ସେଦିନ ନାଇଁ ଯୋଉ ବୋଇଲା, ଆଜି ଡକୁମେଣ୍ଟ କାଢ଼ ବୋଲେ କାଲି ପରା ପଇସା ଦେଇଦେଲେ 25,000 ସିଭିଲ ଆକାଉଣ୍ଟ, ଅଧା ସାଢେ ଅଧା ବାନ୍ଧବାର
0: ବୋଲେ ସବସିଡି ମିଳିଲା ଅଧା।
1: ହଁ, ଠିକ ପଇସାରେ ଆଣି ଗୋଟେ 40 ସେଣ୍ଟ ନା 50 ସେଣ୍ଟ ଅଛି, 50 ସେଣ୍ଟ ଅଛି ଗୋଟେ ବନ୍ଧ ମାରିଲି, ଏମିତି ମାଛ ଚାଷରେ ବହୁତ ଲାଭବାନ ପାଇଲିନି।
0: ଯା ହଉ ଭଲ କଥା ଭାଇ, ଚେଷ୍ଟା କଲ ନୂଆ ରକମର ଚାଷ କରିବି। ଆଗଠୁ କେବେ ମିଶାରୁ ମାଛ ଚାଷ କରିଥିଲ କି ନା କାଠ ଦେଖିକି ଶିଖିଲ ଭାଇ?
1: ଏମିତି ଇ ପିଆଜ କାଣ କାଣ ଲଗାଇବାର ପାଇଁ ଶିଖିଲି ମ୍ୟାଡମ, ପାଣି ଗୋଟେ ରଖିବି ବୋଲି।

ଶୁଣିଲେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ବି ପ୍ରତିଭା ପାତ୍ର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ଘୋଷଣା। ରାଜ୍ୟରେ ଜୁଲାଇ 1 ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ। ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ଗୁରୁତ୍ୱ। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ରାଜ୍ୟରେ ବିଜେପି ସରକାରଙ୍କ 2 ପୂର୍ତ୍ତିକୁ ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି। ଏବଂ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ଆସନ୍ତା 31 ଆରମ୍ଭ ହେବ ବିମାନ ସେବା। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଶାରେ ଆସନ୍ତା ଜୁଲାଇ 1 ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଜନଗଣନା ପାଇଁ ଚାଲିଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରଣ କରାଯାଇଛି। ରାଜ୍ୟରେ ହେବାକୁ ଥିବା ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବୁଥ୍ ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000 ଅଧିକ ବୁଥ୍ ସ୍ତରୀୟ ଏଜେଣ୍ଟ ନିୟୋଜିତ ହୋଇଛନ୍ତି। ସ୍ୱଚ୍ଛ ଓ ନିରପେକ୍ଷ ସଂଶୋଧନ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ବୁଥ୍ରେ ଜଣେ ଲେଖାଏଁ ବୁଥ୍ ସ୍ତରୀୟ ଏଜେଣ୍ଟ ନିୟୋଜିତ ହେବେ ବୋଲି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅପରାଧ ଓ ଅପରାଧୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାଇବା ଉପରେ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ବିଶେଷକରି ସଂଗଠିତ ଅପରାଧକୁ ରୋକିବା ଏବଂ ପୁଲିସ୍ ବାହିନୀର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଉପରେ ବୈଠକରେ ଆଲୋଚନା ହେଉଛି। ବୈଠକରେ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଏବଂ ବରିଷ୍ଠ ଅଧିକାରୀ ଆବଶ୍ୟକ ତଥ୍ୟ ଏବଂ ରିପୋର୍ଟ ସହ ଆଭାସୀ ଜରିଆରେ ସାମିଲ ହୋଇଛନ୍ତି। ସପ୍ତାହକ ମଧ୍ୟରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏହା ଦ୍ୱିତୀୟ ସମୀକ୍ଷା ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ ଆସନ୍ତା ମାସ 12 2 ପୂରଣ ହେବ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ସବ ପାଳନ ନ କରିବାକୁ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ଆସନ୍ତା ମାସ 12-21 ପର୍ଯ୍ୟନ୍ତ ସରକାରଙ୍କ ସଫଳତା ନେଇ ତଥ୍ୟ ଓ ସୂଚନା ପ୍ରସାର ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ 1 ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗର ରିପୋର୍ଟ କାର୍ଡ ଉନ୍ମୋଚନ କରିବେ ଏବଂ ମନ୍ତ୍ରୀ ଓ ସଚିବ ରିପୋର୍ଟ କାର୍ଡ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବେ। ବିଭିନ୍ନ ବିଭାଗର ସଫଳତାକୁ ଆଧାର କରି 7 ଥିମ୍ ଶକ୍ତି ଓଡ଼ିଶା, ସମୃଦ୍ଧ କୃଷି ଓଡ଼ିଶା, ସୁସ୍ଥ ଓଡ଼ିଶା, ନିର୍ମାଣ ଓଡ଼ିଶା, ଉତ୍କର୍ଷ ଓଡ଼ିଶା, ଜନଶକ୍ତି ଓଡ଼ିଶା ଏବଂ କୌଶଳ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ସଂଗ୍ରହ, ଖର୍ଚ୍ଚ, ସମୀକ୍ଷା ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏ ସମ୍ପର୍କରେ ଶ୍ରୀମତୀ ଗର୍ଗ କହିଛନ୍ତି,
1: ସୋ ଅଲ୍ ସେକ୍ରେଟେରୀ ମିଟିଂରେ ଆମେ ପ୍ରାୟ ଏଭ୍ରି 15 ଆମର ଏକ୍ସପେଣ୍ଡିଚର ଓ ରେଭିନ୍ୟୁ, କେତେ ଆମର ଏକ୍ସପେଣ୍ଡିଚର ହେଉଛି, କେତେ ଆମର ରେଭିନ୍ୟୁ ବଢ଼ିଲା ଘଟିଲା କ'ଣ ହେଲା, ତ ସେଇଟା ଆମେ ରିଭ୍ୟୁ କରୁ ସବୁ ସେକ୍ରେଟେରୀମାନଙ୍କ ସାଙ୍ଗରେ। ସେଇଟା ପ୍ରଥମ। ଏବେ ସୁପ୍ରିମକୋର୍ଟ ଗୋଟେ ଅଦାଲତ ଭଳିଆ ଯେଉଁଥିରେ କେସେସ୍ ରିଜଲ୍ଭ କରିବେ, ତ ଆମେ ସମସ୍ତଙ୍କୁ ସେଟା ଜଣାଇଲେ, ଲ ସେକ୍ରେଟେରୀ ସେଟା ଜଣାଇଲେ।
0: ବିଶ୍ୱବ୍ୟାପୀ ତୈଳ ସଂକଟ ମଧ୍ୟରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ସଚିବସ୍ତରୀୟ ବୈଠକ ପରେ ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଗର୍ଗ କହିଛନ୍ତି, ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପେଟ୍ରୋଲ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଭିନ୍ନ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ କାର୍କେଡ୍ରେ ଗାଡ଼ିର ବ୍ୟବହାରକୁ ହ୍ରାସ କରିଛନ୍ତି। ଆଗାମୀ ଦିନରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନୂତନ ନିର୍ଦ୍ଦେଶ ଜାରି କରିବାକୁ ଲକ୍ଷ୍ୟ ରଖାଯାଇଛି। ସର୍ବସାଧାରଣ ପରିବହନରେ ଯାତାୟାତ ବାଧ୍ୟତାମୂଳକ ହୋଇପାରେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।

ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ବିମାନ ସେବା ଆସନ୍ତା 31 ତାରିଖରୁ ଆରମ୍ଭ ହେବ। ସପ୍ତାହକୁ 6 ଦିନ ବିମାନ ଚଳାଚଳ କରିବ। କେବଳ ବୁଧବାର ଦିନ ସେବା ବନ୍ଦ ରହିବ। ଝାରସୁଗୁଡ଼ାରୁ ସକାଳ 11:10 ବିମାନ ଛାଡ଼ି ଅପରାହ୍ନ 12 ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱରରୁ 12:30 ବିମାନ ଛାଡ଼ି ଅପରାହ୍ନ 1:20 ଝାରସୁଗୁଡ଼ାରେ ପହଞ୍ଚିବ। ଅନ୍ୟପକ୍ଷରେ ହାଇଦ୍ରାବାଦରୁ ସକାଳ 8:40 ବିମାନ ଉଡ଼ାଣ କରି ଝାରସୁଗୁଡ଼ାରେ ସକାଳ 10:25 ପହଞ୍ଚିବ। ପୁଣି ଝାରସୁଗୁଡ଼ାରୁ ଦିନ 1:50 ବାହାରି ଅପରାହ୍ନ 3:35 ହାଇଦ୍ରାବାଦରେ ପହଞ୍ଚିବ। ଏହାଦ୍ୱାରା ଯାତ୍ରୀମାନେ ଦୀର୍ଘ ସମୟ ଅପେକ୍ଷା ସମସ୍ୟାରୁ ମୁକ୍ତି ପାଇବେ ଏବଂ ଅଳ୍ପ ସମୟ ମଧ୍ୟରେ ସିଧାସଳଖ ଯାତ୍ରା କରିପାରିବେ। ରାଜ୍ୟରେ ଆଦୌ ତୈଳ ସଙ୍କଟ ନାହିଁ, ତେଣୁ ଲୋକମାନେ ଭୟଭୀତ ହୋଇ ତେଲ ନ କିଣିବାକୁ ଯୋଗାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ ପରାମର୍ଶ ଦେଇଛନ୍ତି। ସମ୍ପ୍ରତି 22 ପେଟ୍ରୋଲ ଟାଙ୍କିରେ ତେଲ ନଥିବା ଅଭିଯୋଗ ହେବା ପରେ ସଚିବ ଶ୍ରୀ ସିଂ କହିଛନ୍ତି, ସ୍ୱାଭାବିକ ସ୍ଥିତିରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ରାଜ୍ୟରେ ଥିବା 2800 ତେଲ ଟାଙ୍କିରେ ସ୍ୱାଭାବିକ ଭାବେ ତେଲ ବିକ୍ରି ହେଉଥିବା ସେ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଯାଇଥିବା କଟକ ଚାନ୍ଦବାଲି ରାଜ୍ୟ ରାଜପଥରେ 3 ସେତୁ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପୃକ୍ତ ରାଜ୍ୟ ରାଜପଥରେ ଦୁର୍ଘଟଣା ହ୍ରାସ କରିବା ଓ ଗମନାଗମନ ସୁଗମ କରିବା ଲାଗି ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀ ଉପରେ ସେତୁ ନିର୍ମାଣ କରାଯିବ। ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ଗୋପାଳପୁର ଓ ପତ୍ରପୁର ପଞ୍ଚାୟତର ବିଲିକଣାଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ପ୍ରଭାବ ଆକଳନ ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି 3 ସେତୁ ନିର୍ମାଣ ଦାୟିତ୍ୱରେ ଥିବା ରାଜ୍ୟ ସେତୁ ନିର୍ମାଣ ନିଗମର ଅଧିକାରୀ ଓ କେନ୍ଦ୍ରାପଡ଼ା ରାଜସ୍ୱ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଏବଂ ତହସିଲଦାର ଜମି ଅଧିଗ୍ରହଣ ସମ୍ପର୍କରେ ସ୍ଥାନୀୟ ଅଧିବାସୀମାନଙ୍କ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ ହେବାକୁ ଥିବା ସେତୁ ପାଇଁ 306.86 କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଖରସ୍ରୋତା ନଦୀ ଉପରେ ସେତୁ ପାଇଁ 284.56 କୋଟି ଓ ବୈତରଣୀ ନଦୀ ଉପରେ ସେତୁ ପାଇଁ 319.42 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆସନ୍ତା 3 ମଧ୍ୟରେ ସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶେଖରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଜଣେ ଦାୟିତ୍ୱବାନ ଅଧିକାରୀଙ୍କୁ ସ୍ୱଚ୍ଛତା ୱାର୍ଡେନ୍ ଭାବେ ମନୋନୀତ କରାଯିବ। ସମ୍ପୃକ୍ତ ଅଧିକାରୀ କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା ଏବଂ ପରିମଳ ବ୍ୟବସ୍ଥା ତଦାରଖ କରିବା ପାଇଁ ମୁଖ୍ୟ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ। ସମ୍ପୃକ୍ତ ସ୍ୱଚ୍ଛତା ୱାର୍ଡେନ୍ଙ୍କ ନାମ, ପଦବୀ ଏବଂ ମୋବାଇଲ୍ ନମ୍ଘର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କାର୍ଯ୍ୟାଳୟରେ ଚିରନ୍ତନ ବାଡ଼ି ବଗିଚା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କୋମନା ବ୍ଲକର 5 ପଞ୍ଚାୟତର 17 ଗ୍ରାମରେ ଘରବାଡ଼ି ପଛପଟେ ଥିବା ଅଦରକାରୀ ଜମିର ସଦୁପଯୋଗ କରି ଚିରନ୍ତନ ବାଡ଼ି ବଗିଚା ସୃଷ୍ଟି କରିବା ନେଇ ସଚେତନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଡଙ୍ଗରଭେଜା ଏବଂ କୋଷାଗୁମୁଡ଼ା ବ୍ଲକର ବଡ଼ ଆମ୍ବଡ଼ାଠାରେ ଜନ ଆକ୍ରୋଶ ସମାବେଶ ଆୟୋଜିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର ମାଝୀଙ୍କ ନେତୃତ୍ୱରେ ନାରୀବନ୍ଧନ ଅଧିନିୟମକୁ ବିରୋଧ ପରିପ୍ରେକ୍ଷୀରେ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ବର୍ଷା ଋତୁ ପୂର୍ବରୁ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବା ଲାଗି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏସ୍ଏଆଇ ପକ୍ଷରୁ ଦେଶବ୍ୟାପୀ ଜନସମ୍ପୃକ୍ତି ଅଭିଯାନ ଆରମ୍ଭ ହୋଇଛି। ଖେଳୁଆଡ଼ ମନୋଭାବ, ସୃଜନଶୀଳତା ଏବଂ ଯୁବ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ନିଆଯାଇଛି। ଅଭିଯାନ ଅଂଶସ୍ୱରୂପ ଅଂଶଗ୍ରହଣକାରୀମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ମଶାଲ ଡିଜାଇନ୍ ପ୍ରତିଯୋଗିତା, ସିଡବ୍ଲ୍ୟୁଜି ରିଲ୍ ଚ୍ୟାଲେଞ୍ଜ ଏବଂ କ୍ୱିଜ୍ରେ ଅଂଶଗ୍ରହଣ କରିପାରିବେ। ପ୍ରତିଯୋଗିତା ପାଇଁ ମାଇ ଭାରତ ପୋର୍ଟାଲ୍ ଉପଭୋକ୍ତାଙ୍କ ପାଇଁ ଖୋଲା ରହିଛି। ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ, ସୃଜନଶୀଳତା ଓ ଜାତୀୟ ଗୌରବର ଭାବନା ସୃଷ୍ଟି କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସଫଳ ଆୟୋଜନ ପାଇଁ ସାମୁହିକ ଉତ୍ସାହକୁ ପ୍ରୋତ୍ସାହିତ କରିବା ଏହି 3 ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ

0: ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ବଜ୍ରପାତ ସହ ବର୍ଷା ହେବା ନେଇ ସାତଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଆଜି ଅପରାହ୍ନ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ଦିନ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂଘନ ସଂଶୋଧନ ପାଇଁ ଘୋଷଣା। ରାଜ୍ୟରେ ଜୁଲାଇ ପହିଲାରୁ ଆରମ୍ଭ ହେବ SIR ପ୍ରକ୍ରିୟା। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ। ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ଗୁରୁତ୍ୱ। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ରାଜ୍ୟରେ BJP ସରକାରଙ୍କ 2 ବର୍ଷ ପୂର୍ତ୍ତିକୁ ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି। ଏବଂ ଝାରସୁଗୁଡ଼ାରୁ ଭୁବନେଶ୍ୱର ହାଇଦ୍ରାବାଦକୁ ଆସନ୍ତା 31 ତାରିଖରୁ ଆରମ୍ଭ ହେବ ବିମାନ ସେବା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ, କୃତ୍ରିମ ବୁଦ୍ଧିମତା ଆଧାରିତ ଆର୍ଥିକ ସମାବେଶୀ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଦେଶର ଆର୍ଥିକ ସମାବେଶୀ ଯାତ୍ରା ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଇ ଗତି କରୁଛି। ସଶକ୍ତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ କୃତ୍ରିମ ବୁଦ୍ଧିମତା ସମନ୍ୱୟ ଦ୍ୱାରା ଏହି ପରିବର୍ତ୍ତନ ଗତିଶୀଳ ହେଉଛି। ମୁଖ୍ୟତଃ ବ୍ୟାଙ୍କିଙ୍ଗ୍ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ପାଇଁ ଆରମ୍ଭ ହୋଇଥିବା ଏଭଳି ପଦକ୍ଷେପ ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ଆଧାରିତ ଇକୋସିଷ୍ଟମରେ ବିକଶିତ ହୋଇଛି। ଦକ୍ଷ ସମାବେଶୀମୂଳକ ଏବଂ ବାସ୍ତବ ସମୟ ଆର୍ଥିକ ସେବା ପ୍ରଦାନ କରିବା ଉପରେ ଏହା କେନ୍ଦ୍ରୀଭୂତ। ଡିଜିଟାଲ ଭିତ୍ତିଭୂମି, ଉନ୍ନତ ବିଶ୍ଳେଷଣ ଏବଂ ସମ୍ମତି ଭିତ୍ତିକ ତଥ୍ୟ ଆଦାନ ପ୍ରଦାନ ବ୍ୟବସ୍ଥା ମାଧ୍ୟମରେ କୃତ୍ରିମ ବୁଦ୍ଧିମତା AI ଆର୍ଥିକ ସେବାଗୁଡ଼ିକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତି ଏବଂ ପରିଚାଳନାର ବ୍ୟବସ୍ଥା କରୁଛି। ସେଗୁଡ଼ିକ ମଧ୍ୟରେ ଦକ୍ଷତା ବିକାଶ, କାର୍ଯ୍ୟ ପରିସରକୁ ଅଧିକ ବ୍ୟାପକ କରିବା ଏବଂ ବ୍ୟକ୍ତିଗତ ଆର୍ଥିକ କ୍ଷେତ୍ର ସମାଧାନକୁ ତ୍ୱରାନ୍ୱିତ କରିବା ଅନ୍ତର୍ଭୁକ୍ତ। ଏଭଳି ପରିବର୍ତ୍ତନ ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ହୋଇପାରିଛି। ସୂଚନା ଅସମାନତାକୁ ହ୍ରାସ କରି ପାରମ୍ପରିକ କ୍ରେଡିଟ୍ ମୂଲ୍ୟାୟନ ମଡେଲକୁ ପରିବର୍ତ୍ତିତ ଢଙ୍ଗରେ କୃତ୍ରିମ ବୁଦ୍ଧିମତା ପ୍ରବର୍ତ୍ତନ କରିପାରୁଛି, ଫଳରେ ଆର୍ଥିକ ପରିଚାଳନା କ୍ଷେତ୍ରରେ ସୃଷ୍ଟ ଆହ୍ୱାନ ସମାଧାନ ହେବା ସହ ପରିଚାଳନାଗତ ଏବଂ ନିରନ୍ତରତା ଆଧାରିତ ବିକାଶ ସମ୍ଭବ ହୋଇପାରୁଛି। ଭାରତ ଏକ ଡିଜିଟାଲ ସଶକ୍ତ ଅର୍ଥନୀତି ଆଡ଼କୁ ଅଗ୍ରଗତି କରୁଥିବାରୁ କୃତ୍ରିମ ବୁଦ୍ଧିମତା ଆର୍ଥିକ ସମାବେଶୀ କ୍ଷେତ୍ରକୁ ତ୍ୱରାନ୍ୱିତ କରୁଛି। ଏଥିସହ ଆର୍ଥିକ ଇକୋସିଷ୍ଟମକୁ ଅଧିକ ପ୍ରତିକ୍ରିୟାଶୀଳ, ସୁରକ୍ଷିତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୂପରେଖ ନିର୍ମାଣ କରାଯାଇପାରୁଛି। ଆର୍ଥିକ ସମାବେଶ ହେଉଛି ବିଭିନ୍ନ କ୍ଷେତ୍ରରେ ସେବା ପ୍ରଦାନକୁ ସୁନିଶ୍ଚିତ କରିବା। ମୁଖ୍ୟତଃ ସମାଜର ଦୁର୍ବଳ ବର୍ଗ ଏବଂ ନିମ୍ନ ଆୟକାରୀ ଗୋଷ୍ଠୀ ଏହାର ସୁଫଳ ପାଇପାରୁଛନ୍ତି। ସମୟୋଚିତ, ପର୍ଯ୍ୟାପ୍ତ ଏବଂ ସୁଲଭ ଢଙ୍ଗରେ ସେମାନେ ଋଣ ସୁବିଧା ଉପଲବ୍ଧ କରିପାରୁଛନ୍ତି। ଏହାଦ୍ୱାରା ଦେଶର ଡିଜିଟାଲ ପ୍ରଥମ ବାସ୍ତବତାରେ ପରିଣତ ହୋଇଛି। ଗତ ଦଶନ୍ଧି ମଧ୍ୟରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି। ପରିଚୟ ଯାଞ୍ଚଠାରୁ ଆରମ୍ଭ କରି ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ବିନା ପ୍ରତିବନ୍ଧକରେ ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଏହାର ଏକ ଉଦାହରଣ। ଜନଧନ ଆଧାର ମୋବାଇଲ JAN ହେଉଛି ଏକ ସାର୍ବଜନୀନ ବ୍ୟାଙ୍କ ଆକାଉଣ୍ଟ, ଯାହା ବାୟୋମେଟ୍ରିକ୍ ପରିଚୟ ଏବଂ ମୋବାଇଲ ନମ୍ବର ସଂଯୋଗର ଏକ ମୂଳ ସଂସ୍କରଣ। ଏହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ନାଗରିକଙ୍କୁ ସ୍ୱତନ୍ତ୍ର ଆର୍ଥିକ ପରିଚୟ ପ୍ରଦାନ କରିବା ସହିତ ରାଜ୍ୟ ସହ ସମନ୍ୱୟ ମାଧ୍ୟମରେ ଏହାର ସୁଫଳ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା। ଗତ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ସୁରକ୍ଷିତ ପ୍ରମାଣୀକରଣ ପାଇଁ 144 କୋଟିରୁ ଅଧିକ ଆଧାର ନମ୍ବର ସୃଷ୍ଟି କରାଯାଇଛି। ଜନଧନ ଆକାଉଣ୍ଟଗୁଡ଼ିକର ସଂଖ୍ୟା 2015 ମସିହାରେ 14 କୋଟି 71 ଲକ୍ଷ ଥିବା ବେଳେ ଗତ April 29 ସୁଦ୍ଧା ଏହା 58 କୋଟି 16 ଲକ୍ଷକୁ ବୃଦ୍ଧି ପାଇଛି। ଏଥିସହ ଏହି ସମୟ ସୁଦ୍ଧା ମୋଟ ଜମା ପରିମାଣ 3,02,000 କୋଟି ଟଙ୍କାରେ ପହଞ୍ଚିଛି। ବ୍ୟାଙ୍କ ସେବାରୁ ବଞ୍ଚିତ ଲୋକଙ୍କୁ ଆନୁଷ୍ଠାନିକ ଭାବେ ଦେଶର ଅର୍ଥନୀତିରେ ସାମିଲ କରିବାରେ ଏହା ପ୍ରମାଣ କରୁଛି। ସେହିଭଳି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ UPI ମାଧ୍ୟମରେ ଆର୍ଥିକ କାରବାର ଅଧିକ ସହଜ ଓ ସୁଗମ ହୋଇପାରିଛି। ଗତ ମାର୍ଚ୍ଚ ମାସ ସୁଦ୍ଧା 2,264 କୋଟି 11 ଲକ୍ଷ UPI ମାଧ୍ୟମରେ ପ୍ରାୟ 29 କୋଟି 53 ଲକ୍ଷ ଟଙ୍କା ଆର୍ଥିକ ହୋଇଛି। ଏହି ପ୍ଲାଟଫର୍ମରେ 691 ବ୍ୟାଙ୍କ ସାମିଲ ହୋଇଛନ୍ତି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା DBT ମାଧ୍ୟମରେ ସରକାରୀ ସବସିଡି ଏବଂ କଲ୍ୟାଣକାରୀ ସୁଫଳ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେଉଛି। ଏହି ଯୋଜନା ଅଧୀନରେ ଗତ

0: ସୁଦ୍ଧା 50,09,000 କୋଟି ଟଙ୍କା ସ୍ଥାନାନ୍ତରିତ ହୋଇଛି। ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ ସେବାରେ ଆଞ୍ଚଳିକ ଭାଷା ବ୍ୟବହାର ବୃଦ୍ଧି ଲକ୍ଷ୍ୟ ନେଇ ଗତ ଫେବୃଆରୀ ମାସରେ ଡିଜିଟାଲ୍ ଇଣ୍ଡିଆ, ଭାଷିନୀ ବିଭାଗ ଏବଂ ଆର୍ବିଆଇ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଦେଶର ସମସ୍ତ 22 ଅନୁସୂଚିତ ଭାରତୀୟ ଭାଷାରେ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। ଗତବର୍ଷ ଅକ୍ଟୋବର ମାସରେ ଘୋଷିତ ହୋଇଥିବା ମିଶନ୍ ଡିଜିଟାଲ୍ ଶ୍ରମ ସେତୁ ହେଉଛି କୃତ୍ରିମ ବୁଦ୍ଧିମତା ଚାଳିତ ଏକ ବ୍ୟବସ୍ଥା, ଯାହାକି ଅଣସଂଗଠିତ କ୍ଷେତ୍ରର କର୍ମଚାରୀଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ଦିଗରେ କୃତ୍ରିମ ବୁଦ୍ଧିମତା ନେତୃତ୍ୱାଧୀନ ଆର୍ଥିକ ସମାବେଶୀ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ କୃତ୍ରିମ ବୁଦ୍ଧିମତା ଆଧାରିତ ଆର୍ଥିକ ସମାବେଶୀ ପଦକ୍ଷେପ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁଭାଷ ଚନ୍ଦ୍ର ଶତପଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ।
2: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 7:00।

ହରିଶ୍ଚନ୍ଦ୍ର ହାଁସଦା ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ସାଲଗେ ମୁର୍ମୁ, ସରସ୍ୱତୀ ମୁର୍ମୁ, ସସ୍ମିତା ମୁର୍ମୁ, ଦୁଲା ମୁର୍ମୁ, ସୁବୁଦା କିସ୍କୁ, ଚାନ୍ଦାନ ଟୁଡ଼ୁ, ମାନସିଂ ମୁର୍ମୁ, ସମାୟ ବେସ୍ରା ଏବଂ ଲକ୍ଷ୍ମୀଧର ମୁର୍ମୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବ୍ରିକ୍ସ ବୈଠକ ଅବସରରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ବିଭିନ୍ନ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ. ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଘୋଷଣା କଲେ ନିର୍ବାଚନ କମିଶନ. ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳ ଏହି ପର୍ଯ୍ୟାୟରେ ସାମିଲ. ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ ଆସନ୍ତାକାଲି UAE ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ. ଆମେରିକା ରାଷ୍ଟ୍ରପତି ଓ ଚୀନ୍ ପ୍ରତିପକ୍ଷଙ୍କ ମଧ୍ୟରେ ବେଇଜିଂଠାରେ ସକାରାତ୍ମକ ଆଲୋଚନା ହୋଇଥିବା ନେଇ ହ୍ୱାଇଟ୍ ହାଉସ୍ର ସୂଚନା. ଏବଂ IPL କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ମୁମ୍ବାଇ ଇଣ୍ଡିଆନ୍ସ. ନୂଆଦିଲ୍ଲୀରେ ଚାଲିଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ କେତେକ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି. ସେମାନଙ୍କ ମଧ୍ୟରେ ରୁଷ୍ର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭାରୋଭ୍, ଇରାନ୍ର ବୈଦେଶିକ ମନ୍ତ୍ରୀ ଆବ୍ବାସ୍ ଅର୍ଘାଚି, ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ରୋନାଲ୍ଡ ଲାମୋଲା ଏବଂ ବ୍ରାଜିଲ୍ର ବୈଦେଶିକ ମନ୍ତ୍ରୀ ମାଉରୋ ଭିଏରା ଆଦି ଅନ୍ତର୍ଭୁକ୍ତ. ବ୍ରିକ୍ସ ବୈଠକରେ ପ୍ରାରମ୍ଭିକ ବକ୍ତବ୍ୟ ରଖି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଶାନ୍ତି ଏବଂ ସୁରକ୍ଷା ହେଉଛି ବୈଷୟିକ ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ. ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଷୟିକ ସଂଘର୍ଷଜନିତ ପରିସ୍ଥିତିକୁ ପ୍ରତିହତ କରାଯାଇପାରିବ ବୋଲି ସେ କହିଛନ୍ତି. ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନ, ଆର୍ଥିକ ଅନିଶ୍ଚିତତା ଆଦି ବିଶ୍ୱ ପରିଦୃଶ୍ୟକୁ ମୁକାବିଲା କରିବାରେ ବ୍ରିକ୍ସ ଏକ ଗଠନମୂଳକ ଏବଂ ନିରନ୍ତର ଭୂମିକା ଗ୍ରହଣ କରିବ ବୋଲି ଡକ୍ଟର ଜୟଶଙ୍କର ଆଶାବ୍ୟକ୍ତ କରିଛନ୍ତି. ଅଂଶଗ୍ରହଣକାରୀ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଡକ୍ଟର ଜୟଶଙ୍କର ସହଯୋଗିତା ଏବଂ ନିରନ୍ତର ଅଙ୍ଗୀକାରବଦ୍ଧତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି. ଭାରତର ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆସନ୍ତାକାଲି ଦ୍ୱିତୀୟ ଦିବସରେ ବ୍ରିକ୍ସ @20 ନବସୃଜନ, ସହଯୋଗ ଏବଂ ନିରନ୍ତରତା ସ୍ଥାପନ ଶୀର୍ଷକ ଆଲୋଚନାରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ସହଯୋଗୀ ରାଷ୍ଟ୍ରର ପ୍ରତିନିଧିମଣ୍ଡଳୀ ଅଂଶଗ୍ରହଣ କରିବେ. ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି. ଏହି ପର୍ଯ୍ୟାୟରେ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ. ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାକୁ ମିଶାଇ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକ୍କିମ୍, ତ୍ରିପୁରା, ତେଲଙ୍ଗାନା ଏବଂ ଉତ୍ତରାଖଣ୍ଡ ରହିଛନ୍ତି. ଦିଲ୍ଲୀ, ଚଣ୍ଡୀଗଡ଼, ଦାଦ୍ରା ଓ ନଗରହାବେଳି ଏବଂ ଦାମନ ଓ ଡିୟୁ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଏହି ପର୍ଯ୍ୟାୟରେ ଭୋଟର ତାଲିକା ସଂଶୋଧନ କରାଯିବ. ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ 3,94,000 ଅଧିକ ବୁଥ୍ସ୍ତରୀୟ ଅଧିକାରୀ ଏବଂ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ନିଯୁକ୍ତ 3,42,000 ବୁଥ୍ସ୍ତରୀୟ ଏଜେଣ୍ଟ ସାମିଲ ହେବେ. ଏହି ପର୍ଯ୍ୟାୟରେ 36,73,00,000 ଭୋଟରଙ୍କ ପାଖକୁ ଯାଇ ଗଣନା କାର୍ଯ୍ୟ ସମ୍ପନ୍ନ କରାଯିବାକୁ ନିଷ୍ପତ୍ତି ହୋଇଛି. ତେବେ ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର ଏବଂ ଲଦାଖ ବ୍ୟତୀତ ଏହି ତୃତୀୟ ପର୍ଯ୍ୟାୟକୁ ମିଶାଇ ଦେଶବ୍ୟାପୀ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା କାର୍ଯ୍ୟ ସମ୍ପନ୍ନ ହେବ. ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ଶେଷ ହେବା ପରେ ପାଗ ପରିସ୍ଥିତିକୁ ବିଚାରକୁ ନେଇ ଏହି 2 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ନେଇ କାର୍ଯ୍ୟସୂଚୀ ସ୍ଥିର କରାଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି. ରାଜନୈତିକ ଦଳଗୁଡ଼ିକର ପୂର୍ଣ୍ଣ ଅଂଶଗ୍ରହଣକୁ ନିଶ୍ଚିତ କରିବା ଲକ୍ଷ୍ୟ ନେଇ କମିଶନଙ୍କ ପକ୍ଷରୁ ସବୁ ଦଳଗୁଡ଼ିକୁ ପ୍ରତ୍ୟେକ ପୁଲିଂ ବୁଥ୍ ପାଇଁ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିବାକୁ ଅନୁରୋଧ କରାଯାଇଛି. ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ପ୍ରଥମ 2 ପର୍ଯ୍ୟାୟରେ 13 ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ପ୍ରାୟ 69,00,000 ଭୋଟରଙ୍କ ଲାଗି 6,30,000 ଅଧିକ ବୁଥ୍ସ୍ତରୀୟ ଅଧିକାରୀ ଏବଂ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ 9,20,000 ଅଧିକ ବୁଥ୍ସ୍ତରୀୟ ଏଜେଣ୍ଟ ବିଭିନ୍ନ ପର୍ଯ୍ୟାୟରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ UAEକୁ ଗସ୍ତ କରିବେ। ସେଠାରେ ଆସନ୍ତାକାଲି ଶ୍ରୀ ମୋଦି UAE ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ UAE ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ବୈଷୟିକ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ଉପରେ ଉଭୟ ନେତା ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସ୍ ଗସ୍ତ କରିବେ। ସେଠାରେ ରାଜା ୱିଲେମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍

ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ ଯିବାର କାର୍ଯ୍ୟସୂଚୀ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଚୀନ୍ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ ଆଜି ଚୀନ୍ର ବେଜିଂଠାରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ବାଣିଜ୍ୟ ପ୍ରଯୁକ୍ତିବିଦ୍ୟା ଆଞ୍ଚଳିକ ସୁରକ୍ଷା କ୍ଷେତ୍ରରେ ଆହ୍ୱାନ ସତ୍ତ୍ୱେ ଦ୍ୱିପାକ୍ଷିକ ତଥା ବୈଷୟିକ ସହଯୋଗିତା ନେଇ ଉଭୟ ନେତା ଗୁରୁତ୍ୱ ଆରୋପ କରିଥିବା ଜଣାପଡ଼ିଛି। ଶ୍ରୀ ଟ୍ରମ୍ପଙ୍କ ଦ୍ୱିତୀୟ ରାଷ୍ଟ୍ରପତିତ୍ୱ ଅବସରରେ ଏହା ହେଉଛି ପ୍ରଥମ ଚୀନ୍ ଗସ୍ତ। ହ୍ୱାଇଟ୍ ହାଉସ୍ ଦେଇଥିବା ସୂଚନା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀକୁ ଉନ୍ମୁକ୍ତ ରଖିବା ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ସକାରାତ୍ମକ ହୋଇଥିବା ହ୍ୱାଇଟ୍ ହାଉସ୍ କହିଛି। ବୈଠକ ପରେ ସମାବେଶକୁ ସମ୍ବୋଧନ କରି ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ କହିଛନ୍ତି, ସାମ୍ପ୍ରତିକ ବୈଷୟିକ ପରିସ୍ଥିତି ନେଇ ସୃଷ୍ଟ ଆହ୍ୱାନର ମୁକାବିଲା ଦିଗରେ ସହଯୋଗ ବୃଦ୍ଧି ଉପରେ ଉଭୟ ନେତା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚୀନ୍ ଏବଂ ଆମେରିକାକୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଚାର ନ କରି ଅଂଶୀଦାର ଭାବେ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ୍ କହିଛନ୍ତି, ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ପୂର୍ବ ଅପେକ୍ଷା ଅଧିକ ସୁଦୃଢ଼ ହେବ। ଚୀନ୍ ସହିତ ବାଣିଜ୍ୟ ଏବଂ ନିବେଶ କ୍ଷେତ୍ର ବୃଦ୍ଧି କରିବାକୁ ଆମେରିକା ଆଗ୍ରହୀ ବୋଲି ସେ କହିଛନ୍ତି। ଇରାନ୍ ସଂଘର୍ଷ ପରିସ୍ଥିତି ଏବଂ ୱାଶିଂଟନ୍ ସହ ବୃଦ୍ଧି ପାଉଥିବା ରାଜନୈତିକ ଚାପର ପୃଷ୍ଠଭୂମିରେ ଚୀନ୍କୁ ଆମେରିକା ରାଷ୍ଟ୍ରପତିଙ୍କ ଏହି ତିନିଦିନିଆ ଗସ୍ତ ଗୁରୁତ୍ୱ ବହନ କରୁଛି। ଶ୍ରୀ ଟ୍ରମ୍ପଙ୍କ ସହ ସେଠାକାର ପ୍ରମୁଖ ବ୍ୟବସାୟିକ ନେତୃମଣ୍ଡଳୀ ଚୀନ୍ ଗସ୍ତରେ ଯାଇଛନ୍ତି। ଶ୍ରୀ ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ତାଙ୍କର ପ୍ରଥମ ବେଜିଂ ଗସ୍ତ ଅବସରରେ ଚୀନ୍ ପ୍ରତିପକ୍ଷ ୱାଙ୍ଗ୍ ୱିଙ୍କ ସହ ଆଲୋଚନା କରିଥିଲେ। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ କୃଷି ଓ ଗ୍ରାମୀଣ ବିକାଶ ବିଭାଗର ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁଯାୟୀ ମନ୍ତ୍ରୀସ୍ତରରେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସୁନା କ୍ରୟ ନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସାର୍ବଜନୀନ ଏବଂ ଜାତୀୟ ସ୍ୱାର୍ଥ ଆଧାରିତ ବିଦେଶ ଗସ୍ତ ବ୍ୟତୀତ ଅନ୍ୟ କୌଣସି ବିଦେଶ ଗସ୍ତ କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମନ୍ତ୍ରୀ ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ସାର୍ବଜନୀନ ପରିବହନକୁ ବ୍ୟବହାର କରିବା ଲାଗି ବିଭାଗୀୟ କର୍ମଚାରୀଙ୍କୁ ପ୍ରୋହାହନ ପ୍ରଦାନ କରାଯାଉଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଏଲ୍ପିଜି ଏବଂ ପ୍ରାକୃତିକ ଗ୍ୟାସ୍ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଭାବଶାଳୀ ଢଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ପଶ୍ଚିମ ଏସିଆ ସାମ୍ପ୍ରତିକ ପରିସ୍ଥିତି ନେଇ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି, ଘରୋଇ ଏଲ୍ପିଜି ଯୋଗାଣ ନିରନ୍ତର ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଯୋଗାଣ ଶୃଙ୍ଖଳ ପ୍ରତିବନ୍ଧକକୁ ହ୍ରାସ କରିବା ଲକ୍ଷ୍ୟ ନେଇ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ପ୍ରାୟ 70% ପହଞ୍ଚିଥିବା ସେ କହିଛନ୍ତି। 750,000 ନୂତନ ଗ୍ରାହକ ପିଏନ୍ଜି ସଂଯୋଗ ପାଇଁ ପଞ୍ଜୀକରଣ କରିଛନ୍ତି। ଶ୍ରୀମତୀ ଶର୍ମା କହିଛନ୍ତି, ଗତ ପହିଲାରୁ ଏପର୍ଯ୍ୟନ୍ତ ପ୍ରାୟ 83,500 ଟନ୍ ବାଣିଜ୍ୟିକ ଏଲ୍ପିଜି ବିକ୍ରି ହୋଇସାରିଛି। ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ସଚିବ ମୁକେଶ ମଙ୍ଗଲ କହିଛନ୍ତି, 90,000 ମେଟ୍ରିକ୍ ଟନ୍ରୁ ଅଧିକ ଏଲ୍ପିଜି ବହନକାରୀ ଦୁଇଟି ଜାହାଜ ଗତକାଲି ରାତିରେ ହର୍ମୁଜ୍ ପ୍ରଣାଳୀ ପାର କରିଛି। ଆସନ୍ତା 16 ତାରିଖରେ ଜାହାଜ ଦୁଇଟି ଭାରତରେ ପହଞ୍ଚିବାର ଆଶା କରାଯାଉଛି। ସୋମାଲିଆରୁ ସାରଜା ଅଭିମୁଖେ ଯାତ୍ରା କରୁଥିବା ଭାରତୀୟ ବାଣିଜ୍ୟ ଜାହାଜ ଏମ୍ଏସ୍ବି ହାଜି ଅଲ୍ଲୀ ଗତକାଲି ଭୋର ସମୟରେ ଓମାନ ଜଳସୀମାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଜାହାଜଟିରେ ନିଆଁ ଲାଗିଯିବା ସହ ସମ୍ପୂର୍ଣ୍ଣ ବୁଡ଼ିଯାଇଥିବା ଜଣାପଡ଼ିଛି। ତେବେ ଓମାନ ତଟରକ୍ଷୀ ବାହିନୀ ଦ୍ୱାରା ଜାହାଜର ସମସ୍ତ 14 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସେ ସୂଚନା ଦେଇଛନ୍ତି। ଆଇପିଏଲ୍ କ୍ରିକେଟ୍ର ଅଳ୍ପ ସମୟ ପରେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ବ୍ରିକ୍ସ ବୈଠକ ଅବସରରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ବିଭିନ୍ନ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଘୋଷଣା କଲେ ନିର୍ବାଚନ କମିଶନ। ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳ ଏହି ପର୍ଯ୍ୟାୟରେ ସାମିଲ। ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ ଆସନ୍ତାକାଲି ୟୁଏଇ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଆମେରିକା ରାଷ୍ଟ୍ରପତି ଓ ଚୀନ୍ ପ୍ରତିପକ୍ଷଙ୍କ ମଧ୍ୟରେ ବେଜିଂଠାରେ ସକାରାତ୍ମକ ଆଲୋଚନା ହୋଇଥିବା ନେଇ ହ୍ୱାଇଟ୍ ହାଉସ୍ର ସୂଚନା। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ

0: Σας όφελα.
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ବାଦଦାତା ତପନ ରଞ୍ଜନ ଦାସ ଓ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ନୂଆପଡ଼ା ଜିଲ୍ଲା ନ୍ୟାସନାଲ କଲେଜ ଅଡିଟୋରିୟମଠାରେ ଦଶମ ବୋର୍ଡ ପରୀକ୍ଷାରେ A1 ଗ୍ରେଡ୍ରେ ଉତ୍ତୀର୍ଣ୍ଣ 13 ଜଣ ଏବଂ A2 ଗ୍ରେଡ୍ରେ ଉତ୍ତୀର୍ଣ୍ଣ 226 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଜିଲ୍ଲାପାଳ ମଧୁସୂଦନ ଦାସ ଓ SP ଅମୃତପାଲ ସିଂ ଯୋଗଦେଇ ଜିଲ୍ଲା ଟପର ପୁନମ ମେହେର, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଅଂଶୁମାନ ବାରିକ ଏବଂ ତୃତୀୟ ସ୍ଥାନରେ ଥିବା ରାହୁଲ କାଣ୍ଡିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଗତବର୍ଷ ଜିଲ୍ଲାରୁ ମାତ୍ର 2 ଜଣ A1 ଓ 13 ଜଣ A2ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଚଳିତ ବର୍ଷ ନିୟମିତ ଶିକ୍ଷାଦାନ, ସାପ୍ତାହିକ ପରୀକ୍ଷା ଏବଂ ଚାପମୁକ୍ତ ପରୀକ୍ଷା ପ୍ରଣାଳୀ ଫଳରେ ଉଲ୍ଲେଖନୀୟ ସଫଳତା ମିଳିଥିବା ଜିଲ୍ଲାପାଳ ମଧୁସୂଦନ ଦାସ କହିଥିଲେ।
3: ବର୍ଷ A1 13 ଜଣ ପାଇଛନ୍ତି, A2 226 ଜଣ ପାଇଛନ୍ତି, 249 ସଂଖ୍ୟା। ଗତବର୍ଷ 101 ରୁ 249। ଗତବର୍ଷର ଆମର ସଫଳତାରେ ଷ୍ଟେଟ୍ ଲେବଲ୍ ପୋଜିସନ୍ ଥିଲା 14, ଏଥରକ ଇମ୍ପ୍ରୁଭମେଣ୍ଟ ହେଇକି 6 ହେଇଛି ଏବଂ ଏଥିପାଇଁ ଅଭିଭାବକଙ୍କୁ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏବଂ ଛାତ୍ରଛାତ୍ରୀଙ୍କୁ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଛି।
2: ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଜିଲ୍ଲା ଧାନ କ୍ରୟ କମିଟିର ରବି ଫସଲ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝି, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଯଦୁମଣି ପାଣିଗ୍ରାହୀଙ୍କ ସହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। କମିଟିର ଅନୁମୋଦନ କ୍ରମେ ଆସନ୍ତା 20 ତାରିଖରେ ଖରିଆରରେ ରବି ମଣ୍ଡିର ଉଦ୍ଘାଟନ କରାଯିବା ସହ 25 ତାରିଖରୁ ଜିଲ୍ଲାର ସମସ୍ତ ମଣ୍ଡିରେ ଧାନ କ୍ରୟ ଆରମ୍ଭ କରାଯିବ। ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ରବି ଧାନ ବିକ୍ରୟ ପାଇଁ 19,347 ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଏହା ଗତବର୍ଷ ତୁଳନାରେ 6,050 ଜଣ ଅଧିକ ଏବଂ ପ୍ରାୟ 45% ବୃଦ୍ଧି ପାଇଛି। ଚଳିତ ବର୍ଷ ରବି ଧାନ ସଂଗ୍ରହ ପାଇଁ ପ୍ରଥମ କିସ୍ତିରେ ସରକାର 4,437 ମେଟ୍ରିକ୍ ଟନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ସୂଚନା ମିଳିଛି। ଖଡ଼ିଆଳ କଲ୍ୟାଣ ମଣ୍ଡପରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ମହିଳା କମିଶନ ଓ ଖଡ଼ିଆଳ ସମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିଳାମାନେ ନିଜ ଅଧିକାର ହାସଲ କରିବା ପାଇଁ ଆଇନ ସମ୍ବନ୍ଧୀୟ ସଚେତନତା ଅତ୍ୟନ୍ତ ଜରୁରୀ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ସରକାରଙ୍କ ପକ୍ଷରୁ ମହିଳା ସୁରକ୍ଷା ଓ ସଶକ୍ତିକରଣ ପାଇଁ ସୁଭଦ୍ରା ଶକ୍ତି, ବେଟି ବଚାଓ ବେଟି ପଢ଼ାଓ, ନାରୀ ଶକ୍ତି ବନ୍ଧନ ଯୋଜନା ଏବଂ ବାଳିକା ସମୃଦ୍ଧି ଯୋଜନା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଥିବା କୁହାଯାଇଥିଲା। ଏହି ସମସ୍ତ ଯୋଜନା ମାଧ୍ୟମରେ ମହିଳାମାନେ ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ଅତିଥିମାନେ କହିଥିଲେ। କାର୍ଯ୍ୟକ୍ରମରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ବିଶେଷ ଭାବେ ଯୋଗ ଦେଇଥିଲେ। ରାଜ୍ୟ ମହିଳା କମିଶନ ସଦସ୍ୟା ମୁକ୍ତା ସାହୁ ଯୋଗଦେଇ ମହିଳା ସୁରକ୍ଷା ଓ ଆଇନଗତ ଅଧିକାର ସମ୍ବନ୍ଧରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।
4: କମିଶନ ଦ୍ୱାରା ଆୟୋଜିତ ଆଇନ ସଚେତନା କାର୍ଯ୍ୟକ୍ରମ ନୂଆପଡ଼ା ଜିଲ୍ଲାର ଆମର ରାଜଖରିଆ ବ୍ଲକ ସାଙ୍ଗେ ହେଇଛେ। ଆମର କୋଡିନେଟ୍ କରିଛନ୍ DSW ମ୍ୟାଡମ୍ ନୂଆପଡ଼ା। ଆଜିକା ଆମର ମେନ୍ ଉଦ୍ଦେଶ୍ୟ ହେଉଛି ମହିଳାମାନେ ତାଙ୍କର ଆଇନ ଗୁଡାକ ଜାଣୁ, ଆଇନ ଜାଣିଲେ ବେଲେ ଯେ ତାମାନେ ଆଇନର ସାହାଯ୍ୟ ନେଇପାରିବେ। ଗ୍ରାସ ରୁଟ୍ ଯେନ୍ ମହିଳାମାନେ ଅଛନ୍, କେନ୍ ସି ବି ଡୋମେଷ୍ଟିକ ଭାଇଲେନ୍ସର ଶିକାର ହଉଛନ୍, କେନ୍ ମହିଳା ଯେତେବେଳେ କାର୍ଯ୍ୟକ୍ଷେତ୍ର ଶିକାର ହଉଛେ, ତ ସେ ମହିଳାମାନେ ତାଙ୍କର ଆଇନର ଗୁଡାକ ଜାଣିବେ ବେଲେ ଯେ ତାହାକୁ ସାହାଯ୍ୟ ପାଇପାରିବେ।
2: ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଦୌରାଜଜ ତଥା ପ୍ରାଧିକରଣର ଅଧ୍ୟକ୍ଷ ସମର ବିଳାସ ବେହେରାଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ରାଜସ୍ୱ ବିଭାଗ ଓ ଖାଉଟି ଅଦାଲତର ଅଂଶଗ୍ରହଣରେ 5,796 ପାରିବାରିକ, ଚେକ୍ ବାଉନ୍ସ, ଦେୱାନୀ, ମୋଟରଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ, ଖାଉଟି ଓ ରାଜସ୍ୱ ମାମଲାର ବିଚାର କରାଯାଇଥିଲା। ଏଥିରୁ 1,83,24,020 ଟଙ୍କାର ଆପୋଷ ସମାଧାନ ହୋଇଥିଲା। ସେହିପରି 178 ବ୍ୟାଙ୍କ ବକେୟା ଋଣ ଏବଂ ବିଦ୍ୟୁତ୍ ଶୁଳ୍କ ଦେୟ ମାମଲାର ଆପୋଷ ବୁଝାମଣା ମାଧ୍ୟମରେ 38,22,829 ଟଙ୍କା ଆଦାୟ କରାଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନୂଆପଡ଼ାରେ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର ପକ୍ଷରୁ ଅନ୍ଲାଇନ୍ ସୁରକ୍ଷା, ସାଇବର ଅପରାଧ ଓ ଡିଜିଟାଲ ବୁଲିଂ ବିଷୟରେ ଜିଲ୍ଲାସ୍ତରୀୟ କର୍ମଶାଳା ସଦ୍ଭାବନା ଗୃହଠାରେ ଅନୁଷ୍ଠିତ ହୋଇଥିଲା। ବେଟି ବଚାଓ ବେଟି ପଢ଼ାଓ ଯୋଜନା ଅନ୍ତର୍ଗତ ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଉଦ୍ଘାଟନ କରିଥିଲେ। କର୍ମଶାଳାରେ ସାଇବର ଠକେଇରୁ କିପରି ସଚେତନ ରହିହେବ ଓ ତା'ର ପ୍ରତିକାର ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ସହ ଜିଲ୍ଲାର 7 ସ୍ଥାନରେ ହେଲମେଟ୍ ହବ୍ର ଶୁଭାରମ୍ଭ କରାଯାଇଛି। ଖଡ଼ିଆଳ ନୂତନ ବସ୍ ଷ୍ଟାଣ୍ଡରେ ଏହାର ଉଦ୍ଘାଟନ ହୋଇଥିଲା। ବାଇକ୍ ଚାଳକମାନଙ୍କୁ 50

0: ଟଙ୍କା ଦେଇ ହେଲମେଟ୍ ନେଇ ନିଜ କାର୍ଯ୍ୟରେ ଯିବାକୁ ଆହ୍ୱାନ କରାଯାଇଥିବା ବେଳେ କାର୍ଯ୍ୟ ସାରି ଫେରିବା ପରେ ହେଲମେଟ୍ ଜିମା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ କଟକ।

0: ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଖଡ଼ିରେ ସମୟ ବର୍ତ୍ତମାନ ରାତି 7:30। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚାଷବାସ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝୀ। ଉପସ୍ଥାପନାରେ ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ସତ୍ୟାନନ୍ଦ ସେଜପଡ଼ା ଏବଂ ଶୁଭେନ୍ଦୁ କୁମାର ବେହେରା। କାର୍ଯ୍ୟକ୍ରମ ଶୁଣିବା ଏହି ବିଜ୍ଞାପନ ବିରତି ପରେ।
1: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ଏତେ ସୁବିଧା
1: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲ, ମେନ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
1: ଚାଲ।

0: ଆମର ଚାଷୀ ଭାଇ ତଥା ଶ୍ରୋତା ଭାଇ ଓ ଭଉଣୀ ମାନଙ୍କୁ ଶୁଭେଚ୍ଛା ନମସ୍କାର ଜଣାଇ ଆରମ୍ଭ କରୁଛୁ ଆଜିକାର ଚାଷବାସ କାର୍ଯ୍ୟକ୍ରମ।
1: କାର୍ଯ୍ୟକ୍ରମକୁ ଆଗେଇବା, ଗୋଟେ ଭଜନ ଶୁଣିବା ଆସ।

0: ବଡ଼ ଭାଇ, ଆମର ଘର ବାଡ଼ିରେ ଆମର ବିଭିନ୍ନ ପ୍ରକାର ଯୋଉ ଗଛ ଲଗେଇଛେ ବୁଝିଲ ନା, କେତେବେଳେ ପପିଆ ଗଛ, ସଜନା ଗଛ, କି ଲେମ୍ବୁ ଗୁଡ଼େ ଗଛ ହେଇଛି, କମଳା ଗଛ ହେଇଛି, କି ଡାଳିମ୍ବ ବି ଅନେକ ଜଣଙ୍କ ଘରେ ରଖିଥାନ୍ତି। ତ ବେଳେବେଳେ ଏମିତି ସମସ୍ୟା ହୁଏ ଯେ ସେ ଗଛରେ ଫଳ ହୁଏନି, ମାନେ ମାଇ ଗଛ ହେଇଥିବ ବା ଫଳ ଯଦି ଟିକେ ଫଳ ଯେତିକି ଫୁଲ ଆସୁଥିବ ସେ ଅନୁସାରେ ଗୋଟେ ଦୁଇଟା ଫଳ ରହୁଛି। ତେଣୁ ଅଫଳନ୍ତି ସମସ୍ୟା ଯୋଉଟା, ତାକୁ ଦୂର କରିବା ପାଇଁ ଆମେ କି କି ପଦକ୍ଷେପ ନବା? ତ ତାର ମୂଳ ଜିନିଷ ଗୋଟେ ହେଉଛି ଯେ ଅଣ୍ଡିରା ଆଉ ମାଇ ତାର ଗୋଟେ ତେଣୁ ଗୋଟେ ସାଧାରଣ କଥା ତ ଅଛି। ତା ଛଡା ବି ଯୋଉମାନେ ଭଲ ଜାତିର ଯଦି ଗଛ ଲଗାଉଛନ୍ତି ଯୋଉଗୁଡା କି ବର୍ଷଯାକ ଫଳ ଦବ ଏବଂ ସିଏ ତାକୁ ସେଟା କିଣିକି ଆଣିବାକୁ ପଡିବ, ସେଟା ଦେଶୀ ଭେରାଇଟିରେ ସେ ସବୁ ସିଷ୍ଟମ ନାହିଁ ବୁଝିଲ ନା। ତେଣୁ ସେଗା ତାକୁ ଖର୍ଚ୍ଚ କରିକି ଯଦି ବାଟରେ ଲଗେଇଲା ତାହେଲେ ସେ ଭଲ ତାର ନିଜ ପରିବାର ପାଇଁ ଅନ୍ତତ ସେ ଦିଟା ସପ୍ତାହକୁ ପପିଆ ପାଇପାରିଲା କି ସଜନା ଛୁଇଁ ପାଇପାରିଲା କି ଘର ପାଇଁ ଲେମ୍ବୁ ଗୋଟେ ପାଇପାରିଲା। ଏଇସବୁ କଥାକୁ ନେଇକି ଗୋଟେ ଆଲୋଚନା ଆଜି ଅଛି। ଆଉ ଆମର କୃଷି ବିଜ୍ଞାନ କେନ୍ଦ୍ର ସାମାଖଣ୍ଡାର ଯିଏ ମୁଖ୍ୟ ବୈଜ୍ଞାନିକ ଅଛନ୍ତି ଡକ୍ଟର ସଂଘମିତ୍ରା ପଟ୍ଟନାୟକ, ସେ ବି ଉଦ୍ୟାନ ବିଭାଗ କଥା ବୁଝୁଛନ୍ତି, ତେଣୁ ତାଙ୍କୁ ଟିକେ ପଚାରିବା। ଆଉ
1: ପଚାରିବା,
2: ଆପଣ ଯୋଉଟା କହୁଛନ୍ତି ମାଇ ଆଉ ଅଣ୍ଡିରା ଗଛ, ଆଜିକାଲି ତାର ଚେଞ୍ଜ କରିଦେଇଛୁ କିସମ, ଯୋଉଟା ଆପଣଙ୍କର ଗାଇନୋଡାୟୋସିସ୍ ଭେରାଇଟି ବୋଲି କୁହାଯାଉଛି, ଉଭୟଲିଙ୍ଗୀ କିସମ। ଆମେ ପ୍ରାୟ ବିଗତ 10 ବର୍ଷ ହେଲାଣି ଆମେ ତାକୁ ଆଡପ୍ଟ କଲୁଣି ମୟୂରଭଞ୍ଜ ଜିଲ୍ଲାରେ। ତେଣୁ ଆଗରୁ ଯୋଉଟା କରୁଥିଲେ, କାହିଁକି ଫୁଲ ଝଡୁଥିଲା ନା, ଆଗରୁ ଯୋଉଟା ମାଇ ଅଣ୍ଡିରା ରେସିଓରେ ଲଗା ହଉଥିଲା, ଆପଣଙ୍କର 9 ଗଛ ଯଦି ମାଇ ରହିବ ଗୋଟେ ଗଛ ମେଲ୍ ରହିବ, ଅଣ୍ଡିରା ଗଛ ରହିବ, କାରଣ ନହେଲେ ଆପଣଙ୍କର ପରାଗ ସଙ୍ଗମ ଠିକ୍ ସେ ହବ ନାହିଁ।

0: ଏଇ ଫୁଲ ଝଡିଯିବ, ତେଣୁ ତାର ଗୋଟେ ରେସିଓ ମେଣ୍ଟେନ ହୁଏ। କିନ୍ତୁ ଏବେକାର ସିଚୁଏସନ୍ ଯୋଉ କିସମ ଆସୁଛି, ରେଡ୍ ଲେଡି କିସମ, ଆମେ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଚାଷୀଙ୍କୁ କରିକି ଯୋଗାଇ ଦଉଛୁ, ସେଟା ହଉଛି ଉଭୟ ଲିଙ୍ଗୀ କିସମ। ଗୋଟିଏ ଗଛରେ ଆପଣଙ୍କର ରହିବ ଦୁଇ ପ୍ରକାରର ସେକ୍ସ ରହିବ, ତେଣୁ ସେଥିରେ ଆପଣଙ୍କର ଅଣ୍ଡିରା ହବାର ଚାନ୍ସ ନାହିଁ। ସବୁ ଗଛ ଗୁଡା ଦୁଇଟା ଯାକ ସେକ୍ସ ଗୋଟିଏ ଗଛରେ ରହିବେ, ତେଣୁ ସେଥିରେ ଆଗରୁ ଯେମିତି ଚାଷୀ ଭାଇମାନେ ପିଟ ପିଛା ଗୋଟେ ଗାତ ପିଛା ଯେମିତି ତିନିଟା ଗଛ ଲଗାଉଥିଲେ, ତାଙ୍କୁ ଅପେକ୍ଷା କରିବାକୁ ପଡୁଥିଲା ପାଞ୍ଚ ମାସ, ତାପରେ ଯେତେବେଳେ ଫୁଲ ଆସିବ ତାପରେ ବାଇ ଅଣ୍ଡିରା ଚିହ୍ନଟ କଲା ପରେ ସେଥିରେ ଉପାଡ଼ିବାକୁ ପଡୁଥିଲା, ଏବେ ସେ ସମସ୍ୟା ଆଉ ଦୂରୀଭୂତ ହୋଇଛି। ଏବେ ଆମର ଉଭୟଲିଙ୍ଗୀ କିସମରେ ଆମେ ପ୍ରତି ଗାତ ପିଛା ଗୋଟିଏ ଲେଖା ଅମୃତଭଣ୍ଡା ଚାରା ଲଗେଇବୁ, ଆଉ ସେଇଟା ବି ଆପଣଙ୍କର ଅଢେଇ ମାସରେ ଫୁଲ ହବ, ପାଞ୍ଚ ମାସ ବେଳକୁ ଫଳ ହେଇ ମାନେ ଶୀଘ୍ର ପାକଳ ହବ, ଆଉ ଆମେ ବି ସେଟା ତିନି ବର୍ଷ ଯାଏ ବି ରଖିବା ପାଇଁ କହୁଛୁ। ପ୍ରଥମ ବର୍ଷ ପ୍ରଡକ୍ସନ ବି ଦେଶୀ କିସମରୁ ଯାହା ହଉଥିଲା 15-20 କିଛି ଗଛ ପିଛା, ଏଥିରେ ଯଦି ଆମେ ଭଲ ଭାବରେ କରିବୁ ତାହେଲେ ଚାଷୀ ଯଦି କିଛି ଟ୍ରିଟମେଣ୍ଟ ବି ନ କରେ ତାହେଲେ ବି ସାର ତ ଦବାକୁ ପଡିବ, ଯେହେତୁ ଫଳ ଜାତୀୟ କ୍ରପ ଅଛି ଏଟା।
1: ଯୋଉ ଭେରାଇଟି କଥା ମ୍ୟାଡାମ କହୁଛନ୍ତି ସେ ଗଛ ବିହନ ଆମ ଚାଷୀମାନଙ୍କ ପାଇଁ ଉପଲବ୍ଧ ଅଛି,
0: ସେ ମଞ୍ଜି ବିହନ ବଜାରରେ ଉପଲବ୍ଧ ଅଛି, ସେଟା ଗୋଟେ କିସମଟା ଯେହେତୁ ବାହାରୁ ଆସୁଛି ତେଣୁ ସେ କିସମ ଟିକେ ଆପଣଙ୍କୁ ସମୟ ନେଇକି ମିଳେ, ତେଣୁ ଯଦି ମଞ୍ଜି ଦୋକାନ ସହିତ ସେମାନେ ଯୋଗାଯୋଗ ରଖିବେ ତାହେଲେ କରିବେ। ଆମର କୃଷି ବିଜ୍ଞାନ କେନ୍ଦ୍ରରେ ବର୍ଷ ଯାକ ଏଇ ଚାରା ଉପଲବ୍ଧ।
1: ଆଉ ବାକି ଯୋଉମାନଙ୍କର ଅଛି ସେଇ ଯୋଉ ପୁରୁଣା ଭେରାଇଟି ଅଛି ବା ସେ ପୁରୁଣାଟାକୁ ସେମାନେ ଚାଷ କରୁଛନ୍ତି, ଗଛରୁ କିନ୍ତୁ ଫୁଲ ଖସି ଯାଉଛି, ତାକୁ ପ୍ଲାନ ଫିକ୍ସ ବା କଣ ଗୋଟେ
0: ମୁଖ୍ୟ ସମସ୍ୟା ହେଉଛି। ଆପଣ ଯେମିତି ହେଲେ ବି ସେକ୍ସ ରେସିଓ ରଖିବେ, ଆପଣଙ୍କୁ ପ୍ରତି ଗାତ ପିଛା ତିନୋଟି ଲେଖା ଗଛ ରଖିବାକୁ ପଡିବ, ଆପଣଙ୍କୁ ପାଞ୍ଚ ମାସ ଅପେକ୍ଷା କରିବାକୁ ପଡିବ, ସେଥିରୁ ମାଇ ଅଣ୍ଡିରା ଫୁଲ ଦେଖିବାକୁ ପଡିବ। ମାଇ ଫୁଲ ହେଉଛି ଗୋଟିଏ ସିଙ୍ଗିଲ ଗୋଟେ ଫୁଲ ହେଇକି ଆସେ, ଅଣ୍ଡିରା ଗଛ ଲମ୍ବା ହେଇକି
1: ଆସେ,
0: ଡେମ୍ପଟା ଲମ୍ବା ହେଇକି, ତେଣୁ ଆପଣଙ୍କୁ ସେ ଅନୁସାରେ ଜଣେ ଯଦି ଏକରକୁ 1000 ଗଛ ଲଗେଇଲା କି ଆପଣଙ୍କର ଯେତିକି ଯାହା ଗଛ ଲଗେଇଲା ଆମେ 6 ଫୁଟ ଡିଷ୍ଟାନ୍ସ 6-7 ଫୁଟ ଡିଷ୍ଟାନ୍ସରେ ଲଗେଇବା ପାଇଁ କହିଥାଉ, ତେଣୁ ସେଇଟା ଯୋଉ ଲଗେଇଲା ତାହେଲେ ଆମେ ଗୋଟେ ସେକ୍ସ ରେସିଓଟା ଯଦି ମେଣ୍ଟେନ ହବ ତାହେଲେ ଆଉ ଫୁଲ ଝଡିବା ତାର ଝଡିବ କମିଯିବ।
1: ପ୍ରାକୃତିକ ଉପାୟ
0: ପ୍ରାକୃତିକ ଉପାୟ
1: ଆମେ କୃତ୍ରିମ ଦ୍ରବଣ ପକେଇକି ବା କୌଣସି ପ୍ରକାର ହରମୋନ ଲଗେଇକି ଆମେ କିଛି ନହେଲେ ଆମେ ମାନେ ଆସୁ ଚିକିତ୍ସା କରିପାରିବା।
0: ହଁ, ଇଥ୍ରେଲ ଇଥ୍ରେଲ ହରମୋନ ଅଛି, ପ୍ଲାନୋଫିକ୍ସଟା ଫଳଟା ପାକଳ ହେବା ପାଇଁ ସାହାଯ୍ୟ କରେ, ଇଥ୍ରେଲ ହରମୋନ ଅଛି ଯୋଉଟା ଗୋଟେରୁ ଦେଢ଼ ବଜେ ବହୁତ କମ୍ ଡୋଜ୍ରେ ଦିଆଯାଏ, ସେଟା ଗୋଟେ ଆପଣଙ୍କର ଗୋଟେ 10 ଲିଟର ପାଣିରେ ସେଟା ଯଦି ପକେଇକି ସ୍ପ୍ରେ କରିବେ ତାହେଲେ ଗୋଟେ ML ଯଦି ତାକୁ ଗୋଟେରୁ ଦେଢ଼ ML ଭିତରେ ଯଦି ଆମେ ତାକୁ ପକେଇକି ସ୍ପ୍ରେ କରିବା ତାହେଲେ ମାଇ ଫୁଲ ସଂଖ୍ୟା ଅଧିକା
1: ରହିଯିବ। ମନେ କରନ୍ତୁ ଯୋଉମାନେ ଆମ୍ବ ଗଛ ବର୍ତ୍ତମାନ ଲଗାଉଛନ୍ତି, କୋଉ ଭେରାଇଟିର ଆମ୍ବ ଲଗେଇଲେ ସେମାନେ ଲାଭବାନ ହେବେ, ହାଟ ବଜାର ବିକ୍ରି ବି ହବ, ତା ବାଦ ଭଲ ଫଳ ଫଳିବ।
0: ଆମ୍ବର କିସମରେ ମୁଁ କହି ରଖିବି ଯେ ଆମ୍ବରେ ଯୋଉଟା ଆମର ପୁରୁଣା ଗଛ ଯୋଉମାନେ ଲଗାଉଥିଲେ ସେଟା ଆକ୍ଚୁଆଲି ଅଲ୍ଟରନେଟ୍ ବିୟରିଂ ଥିଲା। ଅଲ୍ଟରନେଟ୍ ବିୟରିଂ ମାନେ
1: ଗୋଟେ ଗଛ
0: ଯଦି ହବ ବର୍ଷେ ଆର ଗଛକୁ ହବ ନାହିଁ, କିନ୍ତୁ ଏବେ ଯୋଉଟା ଆସିଲାଣି ରେଗୁଲାର ବିୟର ଆସିଲାଣି, ଆପଣଙ୍କର ଆମ୍ରପଲ୍ଲୀ, ମଲ୍ଲିକା, ସିନ୍ଧୁ, ସିଡ୍ଲେସ୍ ଭେରାଇଟି, ଆପଣଙ୍କୁ ବହୁତ ପ୍ରକାର ଭେରାଇଟି ଆସିଲାଣି ଯୋଉଟା ଆପଣଙ୍କର NHM ପ୍ରୋଗ୍ରାମ ଥ୍ରୁରେ ବି ପ୍ଲାଣ୍ଟେସନ ହେଉଛି,
1: ନ୍ୟାସନାଲ
0: ହର୍ଟିକଲଚର ମିଶନ ଥ୍ରୁରେ ପ୍ଲାଣ୍ଟେସନ ବି ହେଉଛି, ସେଇ ସ୍କିମ୍ରେ ନିଜକୁ ଅନ୍ତର୍ଭୁକ୍ତ ବି କରାଇପାରିବେ, ନହେଲେ ବି ନିଜେ ନେଇକି ଆପଣଙ୍କର ଗଭର୍ଣ୍ଣମେଣ୍ଟର ସବସିଡାଇଜ୍ ରେଟ୍ରେ ଆପଣଙ୍କର ଯୋଉ ଉଦ୍ୟାନ ବିଭାଗ ସହିତ ଯଦି କଣ୍ଟାକ୍ଟ କରିବେ ତାହେଲେ ସେମାନେ ପାଇପାରିବେ। ତେଣୁ ମୋ ମତରେ ଯଦି ଏଇ ରେଗୁଲାର ବିୟର ଭେରାଇଟି ଗୁଡ଼ା ନିଅନ୍ତି ତାହେଲେ ଆପଣଙ୍କର ଗଛ ପ୍ରଥମ ବର୍ଷରୁ ଫୁଲ ଆସିବ ମାନେ ବଉଳ ଆସିବ। ଆମେ 2 ବର୍ଷ କାଟିବାକୁ କହୁ, କାରଣ ଗଛର ବିୟରିଂ କାପାସିଟି ନଥାଏ, ସେ ନିଜକୁ ଧରି ରଖିବାର କ୍ଷମତା ନଥାଏ, ତେଣୁ ଥାର୍ଡ ଇୟର୍ ଆମେ ରଖିବା ପାଇଁ କହୁ। ତେଣୁ ସେଇ ଭେରାଇଟି ଗୁଡା କିସମ ଗୁଡା ବହୁତ ଭଲ କାମ କରୁଛି ଆଉ।
1: ବାକି ରହିଲା ଆଉ ଯୋଉ ସାଧାରଣ ଆମର ଲେମ୍ବୁ ଗଛ ହେଲା, ସେଇ ସମାନ ସମସ୍ୟା କି ଫୁଲ ଝଡିବାର ସମସ୍ୟାଟା କଣ? ସେଇ ଯୋଉଟା
0: ଫୁଲ ଝଡିବାର ବହୁତ କିଛି ସମସ୍ୟା ସାର ଅଛି, ଗୋଟେ ତ ନିହାତି ଆପଣମାନଙ୍କର ଯଦି ପରାଗ ସଙ୍ଗମରେ କିଛି ପ୍ରୋବ୍ଲେମ ହେଲା, ବାଧାପ୍ରାପ୍ତ ହେଲେ ତାହେଲେ ହଉଥିବ, ନହେଲେ ବି ବହୁତ ଜାଗାରେ ଫୁଲ ଝଡିବାର ସମସ୍ୟା ଦେଖାଯାଇଛି। ଯଦି କିଛି ପାରିପାର୍ଶ୍ୱିକ ଅବସ୍ଥା ଯଦି କିଛି ଅସୁବିଧା ଥିବ ତାହେଲେ ବି ହୁଏ, ପାଣି ବହୁତ ଜାଗାରେ ଜମି ରହୁଥିବ କି ଆପଣଙ୍କର କଣ ବହୁତ ମାନେ ଶୁଖା ଥିବ, କିଛି ମାନେ ଠିକ ସେ ଇରିଗେସନ ଦେଇପାରୁନଥିବେ ତାହେଲେ ବହୁତ ଜାଗାରେ ଫୁଲ ଫୁଲ ଝଡେ। ଆମେ ଜେନେରାଲି ଲେମ୍ବୁ ଗଛ ହେରିକାରେ ଆମେ ହାଡ଼ଗୁଣ୍ଡ ପକେଇବା ପାଇଁ କହୁ, ହାଡ଼ଗୁଣ୍ଡ ବଜାରରେ ଉପଲବ୍ଧ, ସେଟାକୁ ଆମେ କରିବାକୁ କହୁ। ଆମର ଏଇ ମୟୂରଭଞ୍ଜ ଜିଲ୍ଲା ପାଇଁ, ହଁ ମୟୂରଭଞ୍ଜ ଜିଲ୍ଲା ପାଇଁ ଆମର କୁଳିଅଣା ଲେମ୍ବୁଟା ବହୁତ ଭଲ, କିନ୍ତୁ ତାର ତ ସେଟା ତ 6-7 ବର୍ଷ ଲାଗିଯାଉଛି ଆପଣଙ୍କର ଆସିବା ପାଇଁ, କିନ୍ତୁ ଲେମ୍ବୁ ଗଛ ଗୋଟେ ଏମିତି ଗଛ ଯୋଉଟା ଆମେ ଜେନେରାଲି କହିବୁ ଗୋଟେ ବାପା ମାଙ୍କର ପୁଅ ଯେମିତି, ସେଭଳିଆ ଲେମ୍ବୁ ଗଛଟାକୁ ଯଦି ଆମେ ବଞ୍ଚେଇକି ରଖୁ ସେ ପୁଅ ଭଳିଆ କାମ କରିବ। ଗୋଟେ ଲେମ୍ବୁର ହଜାର ହଜାର ସଂଖ୍ୟାରେ ବର୍ତ୍ତମାନ ଫଳ ଆସିଯାଉଛି,
1: କୁଳିଅଣା ଯୋଉଟା ଆପଣ କହିଲେ ସେଥିରୁ ଟ୍ରକ୍ ଲୋଡ୍ ବି ବାହାରକୁ ଯାଉଛି, ଆଉ ତେଣୁ ଚାଷୀ ଭାଇମାନେ ସେଟାକୁ କରୁଛନ୍ତି। ଆଉ ସେଟାକୁ ବି ବର୍ତ୍ତମାନ ଆମେ ଜାଣିଲୁଣି ଯେ ସାରସକଣା ବ୍ଲକ, ଆପଣଙ୍କ ଚାନ୍ଦୁଆ ବ୍ଲକ, କୁଳିଅଣା ବ୍ଲକ ଯୋଉଟା ସେମାନେ ନେଲେଣି ବହୁତ ସେମାନଙ୍କ ପାଖରୁ ନେଇକି ସେଟା ଲଗାଉଛନ୍ତି। ବାକି ରହିଲା ଆମର ଜେନେରାଲି ଯୋଉ ଡାଳିମ୍ବ ଗଛ ରହୁଛି, ଡାଳିମ୍ବରେ ବି ଆମେ ଦେଖୁଛୁ ଆମ ଘରେ ବି ଅଛି ଡାଳିମ୍ବ ଗଛ, ସିଏ ବି ଫୁଲ ପ୍ରାୟ ଜଡି ଯାଉଛି, ତାର ସମସ୍ୟାକୁ କେମିତି ଦୂର କରିବା? ଖାଦ୍ୟ ଆମେ ପାଣି ଯୋଉଟା ଆପଣ କହିଲେ ଯେ ଟିକେ ଗୋବର ଖତ ବ୍ୟବହାର କରିବା ଆଉ ଟିକେ ପାଣି,
0: ଆମେ ଆପଣମାନଙ୍କର ଆଉ ଗୋଟେ କଥା କହି ରଖିବି, ଯେତେ ଫଳ ଜାତୀୟ ଆପଣଙ୍କର କ୍ରପ ଗଛ ଅଛି ଯୋଉଟା ଫଳ

0: ନେଲେ
1: ଆଜ୍ଞା
0: ତାକୁ ଗୋଟେ ସୁଷମ ଖାଦ୍ୟର ଦରକାର ହୋଇଥାଏ।
1: ଏକବାରେ
0: ସୁଷମ ଖାଦ୍ୟ ମାନେ ତାର ଅନୁମୋଦିତ ଖତ ସାର ଦରକାର ହୋଇଥାଏ।
1: ଆଜ୍ଞା
0: ତାର ଟାଇମ ଟୁ ଟାଇମ ତାକୁ ଆମେ ଯେମିତି ମାନେ ଗୋଟେ ଯବକ୍ଷାରଜାନ ଆଉ ଆପଣ ସୁପର ପଟାସ ସବୁର ଗୋଟେ
1: ହିସାବ
0: ସନ୍ତୁଳିତ
1: ରହିଛି ତାର।
0: ହିସାବରେ ଆମର ଗୋଟେ ରେକମେଣ୍ଡେଡ ଡୋଜ୍ ଅଛି ଯୋଉଟା କି ଆମେ ଟାଇମ ଟୁ ଟାଇମ ଦବୁ। ଟାଇମ ଟୁ ଟାଇମ ଦେଲେ ତାର ଗ୍ରୋଥ ବି ଭଲ ହବ। ତାପରେ ଯେତେବେଳେ ଫ୍ଲାୱରିଂ ଆସେ ତା ପୂର୍ବରୁ ଆମେ ଜେନେରାଲି କହୁ ଯେ ଟିକେ ପାଣି ବନ୍ଦ କରିଦେବା ପାଇଁ ଇରିଗେସନ ଯେମିତି ଆମ୍ବ କ୍ଷେତ୍ରରେ କରାଯାଏ, ନହେଲେ ଆପଣଙ୍କର ବଉଳ ଖାଲି ମାନେ କଣ ଭେଜିଟେଟିଭ ଗ୍ରୋଥରେ ବଢ଼ିଯିବ,
1: ହଁ ଗଛଟା ବଢ଼ିଯିବ,
0: ଗଛଟା
1: କିନ୍ତୁ
0: ବଢ଼ିଯିବ।
1: ଫଳ
0: ତେଣୁ
1: ଧରେଇବାର ଯୋଉ
0: ବହୁତ ପ୍ରକାର ସିଚୁଏସନ୍ ଅଛି ଯୋଉଥିପାଇଁ କି ସବୁ କ୍ରପ ପାଇଁ ଅଲଗା ଅଲଗା ଅଛି ଯୋଉଥିପାଇଁ କି ଆପଣଙ୍କର ଫଳ ଝଡ଼େ। ସେଥିପାଇଁ କିଛି ସମସ୍ୟାରେ ଆମେ ଇଥ୍ରେଲ ସ୍ପ୍ରେ କରି ଆମେ ମ୍ୟାଙ୍ଗୋରେ ବି ଇଥ୍ରେଲ ସ୍ପ୍ରେ କରୁଛୁ ମାଇ ଫୁଲ ସଂଖ୍ୟା ଅଧିକା ରଖିବା ପାଇଁ। ସବୁ ଗଛରେ ଇଥ୍ରେଲ ସ୍ପ୍ରେ କଲେ ମାଇ ସଂଖ୍ୟା ଯୋଉଠି ବହୁତ ଲାର୍ଜ ସ୍କେଲରେ ହଉଛି ସେଠି ଆମେ ଜେନେରାଲି କଣ କରୁ ନା ଆମେ ରୋ ମେଣ୍ଟେନ କରୁ। ଯଦି ଆମେ ଇଥ୍ରେଲ ସ୍ପ୍ରେ କରୁଛୁ ତାଙ୍କୁ ମାଇ ଫୁଲ ବଢେଇବା ପାଇଁ ଗୋଟେ ରୋଗକୁ ଛାଡ଼ିଦେବା ଉଚିତ। ଗୋଟେ ରୋଗକୁ ଛାଡ଼ିଦେଲେ ନହେଲେ ସବୁ ଯଦି ଫିମେଲ ହେଇଯିବ ତାହେଲେ ମେଲ୍ ଯଦି ରହିବନି ତାହେଲେ ଆପଣଙ୍କର ପରାଗ ସଙ୍ଗମ ହବ ନାହିଁ।
1: ଯୋଉଠି ଆମର ଭାଇମାନେ ବିଶେଷ କରି ନ୍ୟାସନାଲ ହର୍ଟିକଲଚର ମିଶନରେ ଗଛ ଲଗେଇଛନ୍ତି ଏବଂ ଆପଣ କହୁଛନ୍ତି ଯେ ଗୋଟେ ଧାଡି ଯଦି ଆପଣ ଇଥ୍ରେଲ ବ୍ୟବହାର କଲେ ଆଉ ଗୋଟେ ରୋଗକୁ ଟିକେ
0: ଛାଡ଼ିଦେବେ
1: ଯାହାଫଳରେ ପରାଗ ସଙ୍ଗମ ଯେମିତି ସନ୍ତୁଳିତ ମାନେ
0: ଆମର କ୍ୟୁକର୍ବିଟା ଇଏ କ୍ରପ ଗୁଡାରେ ବି ଅଛି ଆପଣଙ୍କର ଯେମିତି କଖାରୁ ଜାତୀୟ ପନିପରିବା ଗୁଡା ଅଛି ସେଥିରେ ବି ରେସିଓ ଅଛି। ଆପଣଙ୍କର କଲରା ଲଗେଇଲୁ, କାକୁଡି ଲଗେଇଲୁ, ସବୁଥିରେ ଫୁଲ ଅଛି ନା। ତେଣୁ ଆପଣଙ୍କର ତରଭୁଜ ଲଗେଇଲୁ, ତାପରେ ଆପଣଙ୍କର ବୋଇତାଳୁ ଲଗେଇଲୁ, ସବୁଥିରେ ଯଦି ଆପଣ କିଛି ଟ୍ରିଟମେଣ୍ଟ ଦଉଛନ୍ତି ତାହେଲେ ଆମେ ଗୋଟେ ମାନେ ଗୋଟେ ରୋ ଛାଡିକି ଗୋଟେ ରୋ ଦବା ପାଇଁ ଜେନେରାଲି ଆମେ ଚାଷୀମାନଙ୍କୁ ଆଡଭାଇସ କରିଥାଉ।
1: ଆଜ୍ଞା, ଜେନେରାଲି ଆପଣ ଆଉ କଣ ଦେଖୁଛନ୍ତି ଆମ ମୟୂରଭଞ୍ଜ ଜିଲ୍ଲା ଚାଷୀ ଭାଇମାନେ ଯୋଉମାନେ ବିଶେଷ କରି ଫଳ ଚାଷ କରୁଛନ୍ତି ସେମାନେ କଣ କଣ ଆଉ କିଛି ଟେକ୍ନିକାଲ ମିଷ୍ଟେକ୍ କରୁଛନ୍ତି କି?
0: ଫଳ ଚାଷ କଲାବେଳେ ଟେକ୍ନିକାଲ ମିଷ୍ଟେକ୍ ତ ବହୁତ ହଉଛି, ଯେମିତି ଆପଣଙ୍କର ଏଇଠି ଆପଣଙ୍କର ଫଳ ଗଛ କହିବାକୁ ଗଲେ କଦଳୀ, ଆପଣଙ୍କର ଅମୃତଭଣ୍ଡା, ତାପରେ ଆମ୍ବ, ଏଗୁଡା ସବୁ ଲଗଉଛନ୍ତି ସେମାନେ। କିନ୍ତୁ ଯୋଉଟାରେ ମିଷ୍ଟେକ୍ କରିବା ଭିତରେ କଦଳୀରେ ଆମେ ଦେଖିଛୁ ଯଦି ଭଲ କିସମ ଆମେ ଟିସୁ କଲଚରର ଭଲ ଡିଜିଜ୍ ଫ୍ରି ପ୍ଲାଣ୍ଟିଂ ମେଟେରିଆଲ ଆଣିବା ପାଇଁ କହୁଛୁ ଯୋଉଟା କି ସବୁଆଡେ ଉପଲବ୍ଧ, ଆମର ଓୟୁଏଟ୍ରେ ବି ଉପଲବ୍ଧ, ଭୁବନେଶ୍ୱରରେ ବି ବହୁତ କିଛି ଲାବୋରେଟୋରୀ ଉପଲବ୍ଧ ଅଛି। କିନ୍ତୁ ଆଣିଲା ପରେ ସେମାନେ ଯୋଉଟା ମୁଁ ଜେନେରାଲି ଚାଷୀ ଭାଇମାନଙ୍କୁ କୁହେ ସେମାନେ ଗୋଟେ ଗଛ ମା ଗଛ ମୂଳରେ ବହୁତ ଗୁଡ଼ା ଚାରା ସେମାନେ ରହୁଛି କିନ୍ତୁ ସେମାନେ ତାକୁ ମାନେ ନଷ୍ଟ କରୁନାହାନ୍ତି। ତେଣୁ ଆମର କହିବା ଦ୍ୱାରା କିଛି ଗୋଟେ ଭଲ ଯେମିତି ଗୋଟେ ମା ଗୋଟେ ଛୁଆକୁ ଯେତିକି ତାର ଖାଇବାକୁ ଦେଇକି ସେ ରଖିପାରିବ ଯଦି ଆମେ ପାଞ୍ଚଟା ଛୁଆ ହେବା ତାହେଲେ ତା ଭିତରେ ଡିଷ୍ଟ୍ରିବ୍ୟୁଟ୍ ହେଇଯିବ। ତେଣୁ ଆମେ ଯଦି ସାର ବାର ଦଉଛୁ ତାହେଲେ ସେଟା ଆପଣଙ୍କର ମା ଗଛର ଯୋଉ ମେନ୍ ଗଛର କାନ୍ଧିଟା ଛୋଟ ହେଇଯାଉଛି, ତାପରେ ସେମାନେ ଯେତେ କାଟିଲେ ବି ତାକୁ ସେମାନେ କାଟି ପାରୁନାହାନ୍ତି। ସେମାନେ କଣ ହଉଛି ନା ତାଙ୍କର ଯୋଉଟା କାଟୁଛନ୍ତି ସେଗୁଡା ଯେତେ କଲେ ବି ଆପଣ କଦଳୀକୁ ଛୁଆ ଆଉ ଥରେ, ସେଥିପାଇଁ ଆମେ ତାକୁ କହୁ ଗୋଟିଏ ମା ଗଛ ପାଖରେ ଗୋଟିଏ ଛୁଆ ଗଛକୁ ରଖାଯିବ, ବାକି ଗଛକୁ ଆମେ କାଟିଦେବା, ତାପରେ ଶାବଳ ଦେଇକି ଆମେ ତା ଭିତରେ କିରୋସିନ ଭର୍ତ୍ତି କରିଦେବା ପାଇଁ କହୁ, ସୋ ଦେଟ୍ ଆପଣଙ୍କର ଆଉ କିଛି
1: ଆଉ ଗ୍ରୋ କରିବ ନାହିଁ,
0: ଗ୍ରୋ କରିବ ନାହିଁ,
1: ସେଠୁ ଆଉ ଗୋଟେ ଗଜା ବାହାରିକି ଆଉ ଗୋଟେ ଗଛ
0: ଆଉ କିଛି କରିବ ନାହିଁ, ଯୋଉଟା ଜେନେରାଲି ଇନ୍ ଜେନେରାଲ ମୁଁ ସେଟା ଦେଖୁଛି। ତାପରେ ଆଉ ଗୋଟେ ସମସ୍ୟା ଫଳ ଚାଷରେ ମୁଁ ଦେଖୁଛି, ଯେମିତି ସେମାନେ ଆମ୍ବରେ ମନେକର ଆମ୍ବର ଡିଷ୍ଟାନ୍ସ ସେମାନେ ଠିକ୍ସେ ମେଣ୍ଟେନ୍ କରୁନାହାନ୍ତି, ଆମେ 30 ଫୁଟ ଡିଷ୍ଟାନ୍ସରେ ଲଗେଇବାକୁ କହୁଛୁ। ସେମାନେ ଛୋଟ ଗଛ ଅଛି ତ ଏକବାର ପାଖାପାଖି 10-15 ଫୁଟରେ ଲଗେଇ ଦେଉଛନ୍ତି, କିନ୍ତୁ ଯେତେବେଳେ ଗଛ ବଡ଼ ହେଉଛି ତାହେଲେ ତାଙ୍କର ଯେଉଁ କ୍ୟାନୋପି ସେଟା ମ୍ୟାନେଜମେଣ୍ଟ ହେଉନି, ସେଟା ସେଟା ସେଟା ବଢ଼ିଯାଉଛି, ଆପଣଙ୍କର ଯେଉଁ ଗଛର
1: ଡାଳ
0: ବଢ଼ିଯାଉଛି, ବଢ଼ିକି ତା ଭିତରେ ମାନେ ଲାଗିଯାଉଛି, ଯେଉଁଟାକି ତାଙ୍କର ଗୋଟେ ପ୍ରଡକ୍ସନରେ ଆଫେକ୍ଟ କରୁଛି, ତେଣୁ ସେଇଟା କରୁନାହାନ୍ତି। ଆଉ ଗୋଟେ ହେଉଛି ଫଳ ଚାଷରେ ଗାତ, ଗାତ ଜେନେରାଲି ଆମ ଜିନ୍ ଜେନେରାଲ ଲୋକମାନଙ୍କର ଆଇଡିଆ ଯେ ଆମେ ଗୋଟେ ଗୋଟେ ଫୁଟ ନହେଲେ ଅଧା ଫୁଟ କରିକି ଆମେ ଗାତଟା କରିଦେବୁ, କିନ୍ତୁ ଫଳ ଜାତୀୟ କ୍ରପରେ ଆମେ ଜେନେରାଲି ଆଡଭାଇସ୍ କରୁ 3 ଫୁଟ ନିହାତି ଗାତ ରଖିବା ଦରକାର। କଦଳୀ ପପେୟାରେ 1.5 ଫୁଟ ଗାତ ରଖିଲେ ଚଳିବ, କାହିଁକିନା ଆମେ ସେଟା 3 ବର୍ଷ ପରେ ଜେନେରାଲି କହୁଛୁ ସେଟା କାଟିଦେବା ପାଇଁ, କିନ୍ତୁ ଯେହେତୁ ଏଇଟା ଫଳ ଜାତୀୟ କ୍ରପ ଆପଣଙ୍କର ନିହାତି ଗଛ ନିଜର ଆଙ୍କରେଜ ନିଜର ମାନେ ରୁଟ୍ଟାକୁ ସେ ବଢ଼େଇକି ଭିତରକୁ କେମିତି ବିସ୍ତାର କଲେ ହିଁ ତାର ସେ ଫଳଟାକୁ ଠିକ୍ସେ ଧରି ରଖିପାରିବ। ତେଣୁ ସେମାନେ ପିଟ୍ଟାକୁ ବି ଯୋଉଟା ଗାତଟା କରୁଛନ୍ତି ଗାତଟାକୁ 3 ଫୁଟ କଲେ ଲୋକମାନେ ବି ଅଛନ୍ତି କେତେଗୁଡ଼ା ସମସ୍ୟା କରୁଛନ୍ତି, ଯୋଉ ସାପ୍ଲିଂ ସେମାନେ କିଣିକି ଆଣୁଛନ୍ତି ଯାହା ଆଣୁଛନ୍ତି ଯୋଉ ପଲିଥିନ୍ଟା ଥାଉଛି ସେ ପଲିଥିନ୍ଟା ମିଶା ସେମାନେ ପୋତି ଦେଉଛନ୍ତି, ସୋ ଦ୍ୟାଟ୍ ପଲିଥିନ୍ ହେଲେ ସେ ତ ସାଙ୍ଗେ ସାଙ୍ଗେ 2 ଦିନ ପରେ ସେ ଗଛ ସାଙ୍ଗେ ସାଙ୍ଗେ ଶୁଖି ଝଡ଼ପଡ଼ୁଛି ଆସି ମ୍ୟାଡ଼ାମ ଆମେ ଲଗେଇଲୁ। ତାପରେ ମ୍ୟାଡ଼ାମ ଆମେ ଏତେ ବଡ ଗାତ କେମିତି କରିବୁ କ'ଣ କରିବୁ, ଆରେ ଗାତଟା ଏତେ ବଡ଼ କରିବାର ଉଦ୍ଦେଶ୍ୟ ତାର ଚେରଟା ଯେହେତୁ ପେରେନିଆଲ କ୍ରପ ଏଟା ଗୋଟେ ଆନୁଆଲ ବର୍ଷିକିଆ କ୍ରପ ନୁହେଁ, ତେଣୁ ଏଟା ବର୍ଷ ବର୍ଷ ବଞ୍ଚିବ, ତେଣୁ ଏଟା ତାର ରୁଟ୍ଟାକୁ ବିସ୍ତାର କରିବ, ତାର ଚେରଟାକୁ ସେ ବିସ୍ତାର କରିବ,
1: ତେଣୁ ଯେତେ ବିସ୍ତାର ହବ ସେ ଗଛ
0: ସେତେ ସୁସ୍ଥ ହବ। ତେଣୁ ଆମେ ସେଟାକୁ ଫିଲ୍ଅପ୍ କରିବା, କୌଣସି ଆପଣଙ୍କର ଶୁଖା ଗୋବର ଖତ ହଉ ପିଡ଼ିଆ ହଉ ଯାହା ବି ହଉ ଭର୍ମି କମ୍ପୋଷ୍ଟ ହଉ କି ଅଲଗା ମାଟି ଆଣିକି ଲୁଜ୍ ଜିନିଷକୁ କଭର ଅପ୍ କଲେ ସେ ଭିତରକୁ ଭଲରେ ତାର ଚେରଟା ବିସ୍ତାର କରିବ। ଆଉ ଛୁଆଟା ଯେତେ ମାନେ ମାଟିରେ ବିସ୍ତାର କରିବାକୁ ଯେତେ ସମୟ ନେଇକି ସେ କରିବ ସେତେ ଶୀଘ୍ର ଗଛଟା ବଡ ହେଇକି ଭଲ ଫଳ ଦବ। ଆଉ
1: ଯାହା ହଉ ମ୍ୟାଡାମ, ଆପଣ ଫଳ ଗଛର ବିଶେଷ ଯତ୍ନ ଏବଂ ଲଗେଇଲା ବେଳେ କଣ କଣ ସବୁ ଦିଗ ପ୍ରତି ଧ୍ୟାନ ଦେବା କଥା।

0: ସମ୍ପର୍କରେ ଯେଉଁ କଥାବାର୍ତ୍ତା ହେଲେ ଆମ ଚାଷୀ ଭାଇମାନଙ୍କର ବିଶେଷ କରି ଯାହା ଦରକାର ଥିଲା ଫୁଲ କେମିତି ଝଡ଼ିବା ବନ୍ଦ ହେବ ଏ ସମ୍ପର୍କରେ ଯାହା କହିଲେ ସେଥିପାଇଁ ବାରିପଦା ଆକାଶବାଣୀର ଚାଷବାସ କାର୍ଯ୍ୟକ୍ରମ ତରଫରୁ ଏବଂ ଆମ ଶ୍ରୋତା ବନ୍ଧୁମାନଙ୍କ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ୍। ନମସ୍କାର।
1: ନମସ୍କାର।
2: ହଉ, ବହୁତ କଥା ଆଲୋଚନା ହେଲା ବଡ଼ ଭାଇ, ଏଥର ଆସ ଗୋଟେ ଗୀତ ଶୁଣିବା ଆଉ।
3: ହଁ।

0: ହଉ, ଆଜିକାର ତ ସମୟ ଅବଧି ସରି ଆସିଲାଣି।
1: ହଁ, ସରିଗଲାଣି ସମୟ। ତ ଚାଷୀ ଭାଇମାନଙ୍କ ପାଖରୁ ବିଦାୟ ନେବା ପୂର୍ବରୁ ଠିକଣା କହିଦେବା। ଆଉ
2: ଆମକୁ ଚିଠି ଲେଖିବାର ଠିକଣା ହଉଛି ଚାଷବାସ ବିଭାଗ।

0: ଆଉ
1: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 757002।
0: ତେବେ କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଚାଷୀ ଭାଇ ଏବଂ ଶ୍ରୋତାବନ୍ଧୁମାନଙ୍କୁ ପୁଣି ଥରେ ଆଜି ଦିନର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା।
2: ନମସ୍କାର।

0: ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ସତ୍ୟାନନ୍ଦ ସେଜପଡ଼ା ଏବଂ ଶୁଭେନ୍ଦୁ କୁମାର ବେହେରା।
1: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନ ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ଏତେ ସୁବିଧା
1: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
1: ଚାଲ।

ଆକାଶବାଣୀ ବାରିପଦା ଆସନ୍ତୁ ଶୁଣିବା ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ କଥାଚିତ୍ର ଥ୍ରୀ ଇଡିଏଟ୍ସ କଣ୍ଠଶିଳ୍ପୀ ସାନ୍ ଏବଂ ଶାନ୍ତନୁ ମୈତ୍ରା ଅନୁରୋଧକାରୀ ଶ୍ରୋତା ହେଲେ ଝିଲି ରାଣୀ ମାହାଲି ଛବି ରାଣୀ ଦାସ ସୁକାନ୍ତି ଦାସ ପ୍ରିୟଙ୍କା ଦାସ ଏବଂ ଅନ୍ୟ ସାଥୀ ଶ୍ରୋତା।

କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ଆଇନା କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ ଜଲି ମୁଖାର୍ଜୀ ଅନୁରୋଧକାରୀ ଶ୍ରୋତା ହେଲେ କ୍ଷୟ ଚନ୍ଦ୍ର ମିଶ୍ର ବାରିପଦା 17 ନମ୍ବର ୱାର୍ଡରୁ।

0: ସବିତା ମଣ୍ଡଳ, ଶଙ୍କରା ସିଂ, ରବିବାରୀ ସିଂ, ଶମ୍ଭୁ ସିଂ, ବାବୁଲି ସିଂ, ଶୁକ୍ରମଣି ସିଂ, ସଞ୍ଜୟ ସିଂ, ତୁଳସୀ ସିଂ, କୁନି ସିଂ, ନିନି ସିଂ ଏବଂ ସିଂ ସାହିର ଅନ୍ୟ ସାଥୀ ଶ୍ରୋତା, ସେମାନେ ସବୁ ଲେଖିଛନ୍ତି ବାରିପଦା ଆକାଶବାଣୀ କେନ୍ଦ୍ରର ବୀଣା ଝିଅ ଏବଂ ନିବେଦିତା ଝିଅଙ୍କୁ ଆମର ଅନେକ ଅନେକ ଶୁଭେଚ୍ଛା।
1: ଆମର ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଶ୍ରୋତା ବନ୍ଧୁ।
0: ପୁଣି ସେମାନେ ଲେଖିଛନ୍ତି, ଆମେମାନେ ବହୁତ ଦିନ ହେଲା ଚିଠି ପଠାଇ ପାରିନାହୁଁ, ତେଣୁ ମନଉଳା ନ କରି ଚିଠିଟିକୁ ସାଦରେ ପଢି ଶୁଣାଇବେ। ହେଲେ ପ୍ରତ୍ୟେକ ଗୁରୁବାର ସମୀପେଶୁ କାର୍ଯ୍ୟକ୍ରମ ମନ ଦେଇ ଆମେ ଶୁଣୁ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଦୀର୍ଘ 22 ବର୍ଷ ହେଲାଣି ଶୁଣି ଆସୁଛୁ। ଏହି ସମୀପେଶୁ କାର୍ଯ୍ୟକ୍ରମ ଶ୍ରୋତାମାନଙ୍କର ଚିଠିପତ୍ରର କାର୍ଯ୍ୟକ୍ରମ, ବହୁତ ସୁନ୍ଦର କାର୍ଯ୍ୟକ୍ରମଟିଏ। କେଉଁ ଶ୍ରୋତା କିଭଳି ଚିଠି ଲେଖୁଛନ୍ତି, ଗୋଟିଏ ଝିଅ ପଢୁଛନ୍ତି ଏବଂ ଆଉ ଗୋଟିଏ ଝିଅ ହସ ହସ ମୁହଁରେ ଚିଠିର ଉତ୍ତର ଶୁଣାଉଛନ୍ତି, ପୁଣି କାର୍ଯ୍ୟକ୍ରମ ଶେଷରେ ମତାମତ ଦେବାକୁ କହୁଛନ୍ତି। ସବୁ କାର୍ଯ୍ୟକ୍ରମ ତ ବହୁତ ସୁନ୍ଦର ଲାଗୁଛି, ଆଉ ମତାମତ କଣ ଦେବୁ? ହଉ ଠିକ ଅଛି, ପରବର୍ତ୍ତୀ ଚିଠିରେ ଆମେ ମତାମତ ଦେବୁ। ରହୁଛୁ, ନମସ୍କାର।
1: ବାଃ, କି ସୁନ୍ଦର ଚିଠିଟିଏ ଦେଇଛନ୍ତି ଶ୍ରୋତା ବନ୍ଧୁ। ବହୁତ ଖୁସି ଲାଗିଲା ଆପଣଙ୍କ ଚିଠି ଆମର ହସ୍ତଗତ ହୋଇଛି। ବହୁତ ଦିନ ପରେ ହେଲେ ବି ଚିଠି ଆମେ ପାଇଛୁ। ଚିଠି ପାଇନାହୁଁ ତ ପାଇଛୁ ପ୍ରେରଣା ଆଉ ଉତ୍ସାହ। ଆପଣମାନେ ଆମର ପୁରୁଣା ଶ୍ରୋତା, ବହୁତ ଦିନ ହେଲା ଚିଠି ଆପଣଙ୍କର ଆସିନି, ତେଣୁ ଆମ ମନକୁ ଛୁଉଁଥିଲା କି ଆପଣମାନଙ୍କ ସ୍ନେହ ସଦିଚ୍ଛା ଆମେ ହରେଇ ବସିଛୁ ବୋଲି। କିନ୍ତୁ ଆପଣଙ୍କର ଚିଠି ପାଇ ଏ ଭ୍ରମଧାରଣା ଆମ ମନରୁ ଅପସରି ଯାଇଛି। ଆପଣମାନଙ୍କର ଦୀର୍ଘ 22 ବର୍ଷର ସ୍ନେହ ଏମିତି ଆମ ପ୍ରତି ରହିଥାଉ ଶ୍ରୋତା ବନ୍ଧୁ। ବହୁତ ଖୁସି ଲାଗିଲା ଆପଣମାନେ ଆମର ସମୀପିଶୁ କାର୍ଯ୍ୟକ୍ରମକୁ ଶୁଣନ୍ତି ବୋଲି। ଶ୍ରୋତା ବନ୍ଧୁମାନଙ୍କର ବିଭିନ୍ନ ଅଳି ଅର୍ଦ୍ଦଳି ଧନ୍ୟବାଦ ଅଭିଯୋଗ ଭରା ଚିଠିକୁ ଶୁଣିବା ପାଇଁ ଆପଣମାନେ ସବୁ ଭଲ ପାଆନ୍ତି, ବହୁତ ଖୁସିର କଥା ଶ୍ରୋତା ବନ୍ଧୁ। ଆହୁରି ଚିଠିରେ ଲେଖିଛନ୍ତି ଯେ ବିଭିନ୍ନ କାର୍ଯ୍ୟକ୍ରମକୁ ଶୁଣି ମତାମତ ପରବର୍ତ୍ତୀ ଚିଠିରେ ଲେଖି ଜଣାଇବେ ବୋଲି, ଏ କଥାକୁ ଜମାରୁ ଭୁଲିବେନି। ତେବେ ଶ୍ରୋତା ବନ୍ଧୁ, ଆପଣ ଯେ କେବଳ ସମୀପିଶୁ କାର୍ଯ୍ୟକ୍ରମ ଶୁଣନ୍ତୁ ତାହା ନୁହେଁ, ଆହୁରି ଅନେକ କାର୍ଯ୍ୟକ୍ରମ ମଧ୍ୟ ରହିଛି, ସେ ସବୁକୁ ମଧ୍ୟ ଶୁଣନ୍ତୁ ଆଉ ସୁନ୍ଦର ସୁନ୍ଦର ମତାମତ ଦେଇ ଚିଠି ନିଶ୍ଚୟ ଦିଅନ୍ତୁ। ହେଲା, ପରବର୍ତ୍ତୀ ଚିଠି ନିବେଦିତା।
0: ପରବର୍ତ୍ତୀ ଚିଠିଟି ଦେଇଛନ୍ତି କାଳିମହୁଲି ସାହି ଖମାରୀ ଗ୍ରାମରୁ। ସେମାନେ ହେଲେ ରାଜା, ଆକାଶ, ଉଦିତ, ଦିନେଶ, ରିତେଶ ଏବଂ ପ୍ରୀତିରଞ୍ଜନ। ସେମାନେ ସବୁ ଲେଖିଛନ୍ତି, ସମୀପେଶୁ କାର୍ଯ୍ୟକ୍ରମର ଦୁଇ ଅପାଙ୍କୁ ଆମର ଶୁଭ ସନ୍ଧ୍ୟା ସହ ନମସ୍କାର।
1: ଆମର ମଧ୍ୟ ଶୁଭ ସନ୍ଧ୍ୟା ସହ ପ୍ରତି ନମସ୍କାର ଶ୍ରୋତା ବନ୍ଧୁ।
0: ପୁଣି ସେମାନେ ଲେଖିଛନ୍ତି, ଅପା ପ୍ରଥମେ ତ ଆମର ଆକାଶବାଣୀ ବାରିପଦା କେନ୍ଦ୍ର ଏବଂ ସେ କେନ୍ଦ୍ରର ସମସ୍ତ କର୍ମକର୍ତ୍ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଏ ମାଟିକୁ ଆମର ପ୍ରଣାମ, ଏ ମାଟି କଳାର ମାଟି, ଏ ମାଟି ଯଶ କୀର୍ତ୍ତିରେ ଭରା। ପରିକ୍ରମା କାର୍ଯ୍ୟକ୍ରମ ତ ଆମକୁ ବହୁତ କିଛି ଭେଟି ଦେଉଛି, ସେଥିପାଇଁ ସତ୍ୟାନନ୍ଦ ଭାଇଙ୍କୁ ଆମର ଅଶେଷ ଅଶେଷ ଧନ୍ୟବାଦ ନିଶ୍ଚୟ ଜଣାଇଦେବେ। ତାଙ୍କର ଉପସ୍ଥାପନା ଶୈଳୀ ମଧ୍ୟ ବହୁତ ସୁନ୍ଦର ଲାଗୁଛି, ତା ସହିତ ଜୟଶ୍ରୀ ଅପାଙ୍କର ଉପସ୍ଥାପନା ଶୈଳୀ ମଧ୍ୟ ବହୁତ ଭଲ ଲାଗେ। ବହୁତ ବହୁତ ଧନ୍ୟବାଦ ନିଶ୍ଚୟ ଜଣାଇଦେବେ। ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଗଙ୍ଗାହାର କାର୍ଯ୍ୟକ୍ରମ ମଧ୍ୟ ଭାରି ହୃଦୟସ୍ପର୍ଶୀ। ଅଶୋକ ଭାଇଙ୍କ ଉପସ୍ଥାପନା ଶୈଳୀ ମଧ୍ୟ ବହୁତ ଭଲ ଲାଗେ। ଅନୁରୋଧ ରହିଲା ଭଲ ଭଲ କବିତା, ଗଳ୍ପ ଏବଂ ପ୍ରବନ୍ଧ ନିଶ୍ଚୟ ଶୁଣାଇବେ। ରହୁଛୁ ଅପା, ନମସ୍କାର।
1: ସତରେ ଶ୍ରୋତା ବନ୍ଧୁ, ବହୁତ ସୁନ୍ଦର ଆପଣଙ୍କର ଚିଠି, ଆଉ ଅନୁରୋଧ ତ ତାଠୁ ଆହୁରି ସୁନ୍ଦର। ଆପଣଙ୍କର ଧନ୍ୟବାଦ ବର୍ଷଣ ଚିଠିଟି ପାଇ ବହୁତ ଖୁସି ଲାଗୁଛି, ଏତେ ଖୁସି ଲାଗୁଛି ଯେ କଥାରେ କହି ହେଉନି। ଆପଣମାନେ ପ୍ରକୃତରେ ଜଣେ ଜଣେ କଳାକାର, ସବୁ ଯଶ କୀର୍ତ୍ତିର ଅଧିକାରୀ ଆପଣମାନେ। ପରିକ୍ରମା କାର୍ଯ୍ୟକ୍ରମ ଶୁଣି ଆପଣମାନେ ଚିଠିଟି ଦେଇଛନ୍ତି, ବହୁତ ବହୁତ ଧନ୍ୟବାଦ ଶ୍ରୋତା ବନ୍ଧୁ। ସତ୍ୟାନନ୍ଦ ଭାଇ ଏବଂ ଜୟଶ୍ରୀ ଅପାଙ୍କୁ ଦେଇଥିବା ଧନ୍ୟବାଦକୁ ଏଇ ସଙ୍ଗେ ସଙ୍ଗେ ଆମର ଏଇ ସମୀପିଶୁ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇଦେଲୁ। ତାଙ୍କର ଉପସ୍ଥାପନା ଶୈଳୀ ଆପଣମାନଙ୍କ ମନକୁ ମୁଗ୍ଧ କରିପାରିଛି, ବହୁତ ଖୁସିର କଥା ଶ୍ରୋତା ବନ୍ଧୁ। ଗଙ୍ଗାହାର କାର୍ଯ୍ୟକ୍ରମ ମଧ୍ୟ ଶୁଣନ୍ତି, ଅଶୋକ ଭାଇଙ୍କର ଉପସ୍ଥାପନା ଶୈଳୀ ଆପଣମାନଙ୍କ ମନ ଜିଣିପାରୁଛି ଜାଣି ବହୁତ ଖୁସି ହେଲୁ। ତାଙ୍କୁ ମଧ୍ୟ ଦେଇଥିବା ଧନ୍ୟବାଦକୁ ଆମେ ଏଇ କ୍ଷଣି ଜଣାଇଦେଲୁ। ଏଇ ସଙ୍ଗେ ସଙ୍ଗେ ଏଇ ମୁହୂର୍ତ୍ତକ ମଧ୍ୟରେ ଅନୁରୋଧ ରହିଲା ଭଲ ଭଲ କବିତା, ଗଳ୍ପ ଏବଂ ପ୍ରବନ୍ଧ ଶୁଣିବେ, ନିଶ୍ଚୟ ଶୁଣାଇବୁ, ଏଥିରେ ଦ୍ୱିମତ ନାହିଁ। ତେବେ ଆପଣଙ୍କର ଏହି ସୁନ୍ଦର ଅନୁରୋଧକୁ ଅଶୋକ ଭାଇଙ୍କୁ ଏଇକ୍ଷଣି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇଦେଲୁ, ନିଶ୍ଚୟ ଆପଣମାନଙ୍କର ପସନ୍ଦଯୋଗ୍ୟ କାର୍ଯ୍ୟକ୍ରମ ଶୁଣିପାରିବେ। ହେଲା, ପରବର୍ତ୍ତୀ ଚିଠି ନିବେଦିତା।
0: ପରବର୍ତ୍ତୀ ଚିଠିଟି ଦେଇଛନ୍ତି ପ୍ରତାପପୁରରୁ ବାଇନ ଦାସ। ସେ ଲେଖିଛନ୍ତି, ସମୀପେଶୁ ପରିଚାଳିକା ଦୁଇ ଅପାଙ୍କୁ ମୋର ସର୍ବମଙ୍ଗଳ କାମନା ସଙ୍ଗେ ନମସ୍କାର।
1: ଆମର ମଧ୍ୟ ପ୍ରତି ନମସ୍କାର ବାଇନ ଭାଇ।
0: ପୁଣି ସେ ଲେଖିଛନ୍ତି, ସମୀପେଶୁ କାର୍ଯ୍ୟକ୍ରମ ପରିଚାଳନା ବହୁତ ସୁନ୍ଦର ଭାବରେ ହୋଇପାରୁଛି, ସେଥିପାଇଁ ଦୁଇ ଅପାଙ୍କୁ ଧନ୍ୟବାଦ। ପୁଣି ସମୀପେଶୁକୁ ଯେଉଁମାନେ ଚିଠି ଦେଉଛନ୍ତି ତାଙ୍କୁ ମଧ୍ୟ ଧନ୍ୟବାଦ। ସେମାନେ ସବୁ ସୁନ୍ଦର ମତାମତ ଦେଇ ଚିଠି ଲେଖୁଛନ୍ତି। ମୁଁ ସମସ୍ତଙ୍କ କଥା ଶୁଣୁଛି କିନ୍ତୁ ଚିଠି ଲେଖିପାରୁନାହିଁ, ମୋ ମନ ଭାରି ଦୁଃଖ, ଦେହ ଖରାପ ହୋଇଛି, ସୁସ୍ଥ ହେଲେ ପୁଣି ଚିଠି ଲେଖିବି।
1: ବାଇନ ଭାଇ, ବହୁତ ସୁନ୍ଦର ଚିଠିଟିଏ ଆପଣ ଦେଇଛନ୍ତି, ବହୁତ ଦିନ ପରେ ଚିଠି ଖଣ୍ଡିଏ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ଆମର ସମୀପିଶୁ କାର୍ଯ୍ୟକ୍ରମ ମଧ୍ୟ ଶୁଣନ୍ତି, ଭଲ ବି ଲାଗେ ଆପଣଙ୍କୁ। ଶ୍ରୋତାମାନଙ୍କର ଚିଠିକୁ ଆପଣଙ୍କର ଭାରି

0: ସଞ୍ଜାଣି ଆମକୁ ଖୁସି ଲାଗିଲା, ସେଥିପାଇଁ ଧନ୍ୟବାଦ ମଧ୍ୟ ଆମକୁ ଦେଇଛନ୍ତି। ଆପଣଙ୍କ ଧନ୍ୟବାଦକୁ ଏଇ ସଙ୍ଗେ ସଙ୍ଗେ ଗ୍ରହଣ କଲୁ ମାଇନ ଭାଇ। ଦେହ ଖରାପ ସତ୍ତ୍ୱେ ବି ଆପଣ ସ୍ୱାମୀ ପିଶୁ କାର୍ଯ୍ୟକ୍ରମ ଶୁଣନ୍ତି ଜାଣି ଖୁସି ମଧ୍ୟ ହେଲୁ ମାଇନ ଭାଇ। ପ୍ରଭୁ ଜଗତରନାଥ ଜଗନ୍ନାଥଙ୍କ କୃପାରୁ ଆପଣ ଯଥାଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ଆଉ ସୁନ୍ଦର ସୁନ୍ଦର ମତାମତ ଦେଇ ଚିଠି ନିଶ୍ଚୟ ଦିଅନ୍ତୁ ହେଲା। ପରବର୍ତ୍ତୀ ଚିଠିକୁ ଯିବା ନିବେଦିତା।
1: ଏଥର ଚିଠିଟି ଦେଇଛନ୍ତି ବାସିପିଠାରୁ ସମୀର, ଗଣେଶ, ପୀତାମ୍ବର, ରମାନାଥ ଏବଂ ବିକାଶ। ସେମାନେ ସବୁ ଲେଖିଛନ୍ତି, ସ୍ୱାମୀପେଶୁ କାର୍ଯ୍ୟକ୍ରମର ବୀଣା ଅପା ଏବଂ ନିବେଦିତା ଅପାଙ୍କୁ ଆମର ସାନ୍ଧ୍ୟକାଳୀନ ନମସ୍କାର।
0: ଆମର ମଧ୍ୟ ସାନ୍ଧ୍ୟକାଳୀନ ପ୍ରତି ନମସ୍କାର ଶ୍ରୋତା ବନ୍ଧୁ।
1: ପୁଣି ସେମାନେ ଲେଖିଛନ୍ତି, ଆମେମାନେ ଆକାଶବାଣୀ ବାରିପଦା କେନ୍ଦ୍ରର ନିୟମିତ ଶ୍ରୋତା, ଶୁଣିଲୁ କାର୍ଯ୍ୟକ୍ରମ ପରିକ୍ରମାରେ ଆମ ସମାଜର ଅନୁଭୂତିରୁ ସୃଷ୍ଟି ହୁଏ ଗଳ୍ପ, ବହୁତ ସୁନ୍ଦର ଲାଗିଲା। ପୁଣି ଶୁଣିଲୁ ଯୁବବାଣୀ, ଏଥିରେ ଗୀତିନାଟ୍ୟ ମନକୁ ଛୁଇଁ ପାରିଛି, ସେଥିପାଇଁ ଆପଣ ସମସ୍ତଙ୍କୁ ମାନେ ଆକାଶବାଣୀ ବାରିପଦାର କର୍ମକର୍ତ୍ତାମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଏଇଭଳି ଭଲ ଭଲ କାର୍ଯ୍ୟକ୍ରମ କରି ଶୁଣାଇ ଆମକୁ ଖୁସି କରାନ୍ତୁ, ତେବେ ସିନା ଆମକୁ ଚିଠି ଲେଖିବାକୁ ଖୁସି ଲାଗିବ। ତେବେ ଅପା ଆଉ ବିଶେଷ କିଛି ଲେଖୁନାହୁଁ, ଏଇଠି ରହୁଛୁ। ପୁଣି ଥରେ ଶେଷରେ ନମସ୍କାର ଦୁଇ ଅପାଙ୍କୁ।
0: ବାଃ, କେଡ଼େ ସୁନ୍ଦର ଆପଣଙ୍କର ଚିଠି ଶ୍ରୋତା ବନ୍ଧୁ, କେଡ଼େ ସୁନ୍ଦର ପୁଣି ଆପଣଙ୍କର ଅନୁରୋଧ। ଆମ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ସବୁ ଆପଣମାନେ ଶୁଣୁଛନ୍ତି ଜାଣି ବହୁତ ଖୁସି ହେଲୁ। ପରିକ୍ରମା ଏବଂ ଯୁବବାଣୀ କାର୍ଯ୍ୟକ୍ରମ ଶୁଣିଛନ୍ତି, ଆପଣଙ୍କ ମନକୁ ଛୁଇଁ ପାରିଛି। ଆମ ସଂସ୍କୃତିର ଗାଥା ତ ଯେତେ ଗାଇଲେ ବି ସରିବନି, ଆଉ ଯୁବ ସମାଜର ଭୂମିକା ଆଜିର ସମାଜରେ ବହୁତ ରହିଛି। ସେମାନେ ହିଁ ତ ଆମର ଦେଶର ଭାଗ୍ୟ ବିଧାତା, ହର୍ତ୍ତାକର୍ତ୍ତା ସବୁକିଛି। ତେଣୁ ଏସବୁ କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି, ଭଲ ତ ନିଶ୍ଚୟ ଲାଗିବ। ହେଲେ ଆଉ ରହିଲା ଆପଣଙ୍କ ଧନ୍ୟବାଦ କଥା, ଆପଣଙ୍କ ଧନ୍ୟବାଦକୁ ମଧ୍ୟ ଆମେ ଗ୍ରହଣ କଲୁ। ତେବେ ଶ୍ରୋତା ବନ୍ଧୁ, ଚିଠି ଦେବା ପାଇଁ ଜମାରୁ ହେଳା କରିବେନି, ନିଶ୍ଚୟ ଚିଠି ଖଣ୍ଡିଏ ଦେବେ ହେଲା।
2: ସମୟ ତ ହେଇଗଲାଣି ନିବେଦିତା।
3: ହଁ ଅପା,
2: ସବୁ କାର୍ଯ୍ୟକ୍ରମକୁ ଆପଣମାନେ ଶୁଣନ୍ତୁ ଏବଂ ସୁଚିନ୍ତିତ ମତାମତ ଦେଇ ବହୁ ସଂଖ୍ୟାରେ ଚିଠି ଦିଅନ୍ତୁ ଏଇ ଠିକଣାରେ। ଆମ ଠିକଣା ସ୍ୱାମୀପିଶୁ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନକୋଡ 7577002।
4: ତେବେ ଶ୍ରୋତା ବନ୍ଧୁ, ଆଜି ପାଇଁ ଏଇଠି ରହୁଛୁ, ନମସ୍କାର।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10ଟା। ଆସନ୍ତୁ ଶୁଣିବା ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ଦାସକାଠିଆ। ପରିବେଷଣ କରିଛନ୍ତି ଦେବେନ୍ଦ୍ରନାଥ ଦାସ ଏବଂ ସାଥୀ କଳାକାରବୃନ୍ଦ।

0: ଏକମତରେ ଗ୍ରହଣ କରନ୍ତୁ। ଆଜି ଭଗବାନ ଶ୍ରୀକୃଷ୍ଣଚନ୍ଦ୍ର କି ପ୍ରକାର ଶବରି ଠାରୁ କୋଳି ଖାଇ ଏବଂ ଶବରୀକୁ ଉଦ୍ଧାର କରିଛନ୍ତି ସେ ବିଷୟ ଆଲୋଚନା କରିବା। ଏଣୁ ଆପଣ ମାନେ ଦୟାକରି ଏକମତରେ ଗ୍ରହଣ କଲେ ପ୍ରଭୁଙ୍କ ନାମ ଶ୍ରବଣ ଏବଂ କୀର୍ତ୍ତନ ଭଜନେ ସକଳ ପାପ ଦୂରୀଭୂତ
1: ହୋଇଯାଏ।
0: ଖାଇରେ ଯାହାକୁ ଲେଖିଛନ୍ତି ଆମର ଗାୟକ ରତ୍ନ ସ୍ୱର୍ଗତ ବୈଦ୍ୟନାଥ ଶର୍ମାଙ୍କ ରଚିତ
1: ଆମେ
0: ଆରମ୍ଭ କରିବା।
1: ହରିବଂଶ ବିଷୟ ହେଲା
0: ଲକ୍ଷ୍ୟ କର।

0: ଏଣେ ଭଗବାନ କୃଷ୍ଣଚନ୍ଦ୍ର ବାଲ୍ୟ ରୂପରେ ବଢୁଛନ୍ତି। କୃଷ୍ଣ ନାମ କହି ବାଳକ ସ୍ୱଭାବେ ବଢୁଛନ୍ତି, ବଢନ୍ତି ବାତ୍ସଲ୍ୟ ଭାବେ। ଆରେ ଦିନେ କୁଳିବି କି ସବରଣୀଟି ଆସି ମିଳିଲା ସେ ଠାବେ
1: ଗୋପପୁରରେ ମିଳିଲା,
0: ଅର୍ଥାତ ସବରଣୀ ଜଣେ ଆସିଛି କୁଳିବି କି।

0: ପାଖରେ ଥିଲେ ମୋର ସବୁ ଅଛି, ତୁ ନାହୁ ତ କିଛି ନାହିଁ, ତେଣୁ ଯେତେ ତୋର ଧାନ ନବାର ଅଛି ନେଇ ଯା, ଆମ ଭଣ୍ଡାର ମରେଇରେ ଅଛି।
1: ଆଚ୍ଛା ଆଚ୍ଛା ହେଲା
0: ଇଲେ ଭାଇ କୃଷ୍ଣ ଅତି ଆନନ୍ଦ ହେଇଗଲେ ଏବଂ ଧାନ ମରେଇ ପାଖରେ ଯାଉଛି ପହଞ୍ଚିଗଲେ।
1: ଆଚ୍ଛା ଆଚ୍ଛା
0: କୃଷ୍ଣ କେମିତି ସେ ଅବସ୍ଥା, ତାଙ୍କର ସମୟ କେମିତି?

0: ଛଡ଼ା ଛଡ଼ିକି ଝାପିକି ନେଇଯିବେ।
1: ଆଚ୍ଛା ଆଚ୍ଛା,
0: କଣ କରିବା, ସବୁ ତ ମହା ଚତୁର।

0: ଅଲଗା ପିଲା ଗୁଡାକ ଯୋଉ ଆସିଛନ୍ତି ତାଙ୍କୁ କହୁଛି ନା
1: ଭାଇ ସବରେ କେମିତି ଦ୍ୱାରା।

ଏଥିସହିତ ଏକକ ହିନ୍ଦୀ କଥା ଚିତ୍ର ଗୀତ କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।